ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56। ଆଜି ଶୁକ୍ରବାର 1948 ଶତାବ୍ଦୀ ଜ୍ୟେଷ୍ଠ 15 ଦିନ 2026 ମସିହା ଜୁନ୍ ମାସର 5 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ମାଙ୍ଗଳିକ

ଜ୍ଞାନ ଓ କର୍ମର ସଂଯୋଜନ ହିଁ ସଫଳତାର ଚାବିକାଠି, କହିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ଆକାଶବାଣୀ ବଲାଙ୍ଗୀର, ସମୟ ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲିକିର ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପରବର୍ତ୍ତୀ ଭକ୍ତି ଗୀତଟି କଣ୍ଠଦାନ କରିଛନ୍ତି ସବିତା ପଟ୍ଟନାୟକ ଏବଂ ଶ୍ରୀକାନ୍ତ ମୋହନ ବାରିକ। ଗୀତ ରଚନା ଚିତ୍ତରଞ୍ଜନ ନାୟକ।

0: ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ବଲାଙ୍ଗୀର। ଆମ ପରିବେଶ ଏଥିରେ ଜଳ ପ୍ରଦୂଷଣ କାରଣ ଓ ନିରାକରଣ ସମ୍ପର୍କରେ କହୁଛନ୍ତି ପ୍ରସନ୍ନ କୁମାର ଦାସ।
1: କଳକାରଖାନାର ନିର୍ଗତ ମଇଳା ଓ ଆବର୍ଜନାକୁ ନଦୀ ନାଳ ଓ ସମୁଦ୍ର ମଧ୍ୟକୁ ଛାଡ଼ିବା ଦ୍ୱାରା ଜଳ ପ୍ରଦୂଷିତ ହୋଇଥାଏ। ଏହି ମଇଳାରେ ବିଭିନ୍ନ ରକମର ବିଷାକ୍ତ ରାସାୟନିକ ପଦାର୍ଥ ଓ ଭାରୀ ଧାତୁ ଯଥା ଲିଡ୍, କ୍ୟାଡମିୟମ୍, ନିକେଲ, କ୍ରୋମିୟମ୍ ରହିଥାଏ। ଏହି ମଇଳାରେ ଲୁଣ ଅଂଶ ବହୁତ ଥାଏ। ସୋଡିୟମ୍ କାର୍ବୋନେଟ୍, ବାଇକାର୍ବୋନେଟ୍ ମଧ୍ୟ ରହିଥାଏ। ଏହା ନଦୀ ଜଳରେ ମିଶି ଜଳଚର ଜୀବମାନଙ୍କର କ୍ଷତି କରିଥାଏ। ଜଳରେ ଲବଣ ଅଂଶ ବୃଦ୍ଧି ପାଏ। ଏହି ଜଳକୁ ଜଳସେଚନରେ ବ୍ୟବହାର କଲେ ଜମି ଲୁଣିଆ ହୁଏ ଓ ଏହାର କ୍ଷାରତ୍ୱ ବୃଦ୍ଧି ପାଏ। କଳକାରଖାନାର ଏହି ମଇଳାକୁ ମାଟି ଉପରେ ଛାଡ଼ିଲେ ମାଟିରେ ଲବଣ ଅଂଶ ବୃଦ୍ଧି ପାଏ। ମାଟିରେ ସୋଡିୟମ୍ କାର୍ବୋନେଟ୍ ଓ ବାଇକାର୍ବୋନେଟ୍ର ମାତ୍ରା ବୃଦ୍ଧି ପାଏ। ପରେ ଏହା ବର୍ଷା ଜଳ ଦ୍ୱାରା ମାଟିରୁ ଧୋଇ ହୋଇ ଭୂଗର୍ଭସ୍ଥ ଜଳରେ ମିଶିଥାଏ। ଏହାଫଳରେ ଭୂଗର୍ଭସ୍ଥ ଜଳରେ ଲବଣ ଅଂଶ ଓ କ୍ଷାରର ମାତ୍ରା ବୃଦ୍ଧି ପାଏ। ଏପରି ଜଳସେଚନ ନିମନ୍ତେ ଅନୁପଯୁକ୍ତ ହୋଇଥାଏ। ଏହି ମଇଳାରେ ଥିବା ବିଷାକ୍ତ ରାସାୟନିକ ପଦାର୍ଥ ମଧ୍ୟ ମାଟି ତଳ ଜଳକୁ ପ୍ରଦୂଷିତ କରେ ଓ ଏହି ପାଣି ବ୍ୟବହାର କଲେ ନାନାଦି ମାରାତ୍ମକ ବ୍ୟାଧି ମଣିଷ ଓ ପ୍ରାଣୀମାନଙ୍କ ଶରୀରରେ ସୃଷ୍ଟି ହୋଇଥାଏ। ଏହାର ନିରାକରଣ ନିମନ୍ତେ ଜମିକୁ ଛାଡ଼ିବା ପୂର୍ବରୁ ଏହି ମଇଳାରେ ଥିବା କ୍ଷତିକାରକ ରାସାୟନିକ ପଦାର୍ଥ ସବୁ ବିଭିନ୍ନ ରାସାୟନିକ ତଥା ଅନ୍ୟାନ୍ୟ ପ୍ରକ୍ରିୟା ଦ୍ୱାରା ନଷ୍ଟ କରିଦେବା ଦରକାର। ଏହି ମଇଳାରେ ଯଥେଷ୍ଟ ଯବକ୍ଷାରଜାନ, ଫସ୍ଫରସ୍, ପଟାସ୍ ଓ ଗନ୍ଧକ ଥିବାରୁ ଏହାର ଠିକଣା ଉପଚାର କରି କୃଷି କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ଓ ତଦ୍ୱାରା ଆମେ ଲାଭବାନ ମଧ୍ୟ ହୋଇପାରିବା। ସହରାଞ୍ଚଳର ନାଳ ନର୍ଦ୍ଦମା ପାଣି ନଦୀ ଜଳରେ ମିଶିବା ଦ୍ୱାରା ନଦୀର ଜଳ ପ୍ରଦୂଷିତ ହୁଏ। ନର୍ଦ୍ଦମା ପାଣିରେ ବିଭିନ୍ନ ପ୍ରକାରର କ୍ଷତିକାରକ ଜୀବାଣୁ ଭରି ରହିଥାନ୍ତି। ତେଣୁ ପ୍ରଦୂଷିତ ଜଳର ବ୍ୟବହାର ଦ୍ୱାରା ମନୁଷ୍ୟ ଓ ପ୍ରାଣୀମାନଙ୍କ ଶରୀରରେ ନାନାଦି ବ୍ୟାଧି ସୃଷ୍ଟି ହୋଇଥାଏ। ପୁନଶ୍ଚ ଏହି ନର୍ଦ୍ଦମା ଜଳରେ ଲିଡ୍, କ୍ୟାଡମିୟମ୍, ମର୍କୁରୀ, କ୍ରୋମିୟମ୍, ନିକେଲ୍ ପରି କ୍ଷତିକାରକ ଭାରି ଧାତୁ ମଧ୍ୟ ରହିଥାଏ। ଏଗୁଡ଼ିକ ନଦୀ ଜଳରେ ମିଶିଥାଏ ତଥା ମାଟିରୁ ତଳକୁ ବର୍ଷା ଜଳରେ ଧୋଇ ହୋଇ ଭୂଗର୍ଭସ୍ଥ ଜଳକୁ ପ୍ରଦୂଷିତ କରେ। ଏପରି ଜଳ ବ୍ୟବହାର କଲେ ଶରୀରରେ ନାନାଦି ମାରାତ୍ମକ ବ୍ୟାଧି ସୃଷ୍ଟି ହୋଇଥାଏ। ତେବେ ଏହି ନର୍ଦ୍ଦମା ମଇଳାରେ ପ୍ରଚୁର ଜୈବିକ ପଦାର୍ଥ

0: କରୁଛି। ଏହି ବିଷାକ୍ତ ରାସାୟନିକ ପଦାର୍ଥ ମାଟିରୁ ଧୋଇ ହୋଇ ନିକଟସ୍ଥ ନଦୀନାଳରେ ମିଶୁଛି ଓ ଏହାର ଜଳକୁ ପ୍ରଦୂଷିତ କରୁଛି। କେତେକ ରୋଗନାଶକ ଔଷଧରେ ମର୍କୁରି ଓ କପର ପରି ଭାରି ଧାତୁ ଥାଏ, ଯାହା ପ୍ରଥମେ ମାଟିରେ ମିଶେ, ତାପରେ ବର୍ଷା ଜଳ ଦ୍ୱାରା ମାଟିରୁ ଧୋଇ ହୋଇ ନଦୀ ଜଳରେ ମିଶେ ଅଥବା ତଳକୁ ଯାଇ ଭୂଗର୍ଭସ୍ଥ ଜଳକୁ ପ୍ରଦୂଷିତ କରେ। ଆମେ ବ୍ୟବହାର କରୁଥିବା ରକ୍ ଫସ୍ଫେଟ୍ ଓ ଫସ୍ଫେଟ୍ ସାରରେ କିଛିଟା ଲିଡ୍ ଓ କ୍ୟାଡମିୟମ୍ ଥାଏ। ଏହା ବର୍ଷା ଜଳରେ ଧୋଇ ହୋଇ ମାଟି ତଳକୁ ଯାଏ ଓ ଭୂଗର୍ଭସ୍ଥ ଜଳକୁ ପ୍ରଦୂଷିତ କରେ। ଯବକ୍ଷାରଜାନ ସାରରୁ ନାଇଟ୍ରେଟ୍ ବାହାରି ମାଟି ତଳ ଜଳକୁ ପ୍ରଦୂଷିତ କରେ। ଏକ ଲିଟର ଜଳରେ 10 ମିଲିଗ୍ରାମରୁ ଅଧିକ ନାଇଟ୍ରେଟ୍ ରହିଲେ ଏହା ପିଇବା ପାଇଁ ଉପଯୋଗୀ ହୁଏ ନାହିଁ। ଏ ସମସ୍ତର ପ୍ରତିକାର ପାଇଁ ଆମକୁ ମୃତ୍ତିକା ସଂରକ୍ଷଣ ପ୍ରତି ନଜର ଦେବାକୁ ପଡ଼ିବ, ଯେପରି ପ୍ରଦୂଷିତ ମାଟି ଧୋଇ ହୋଇ ନଦୀନାଳକୁ ଚାଲି ନଯାଏ। ପ୍ରଦୂଷିତ ଜମିକୁ ପଡ଼ିଆ ନ ରଖି ଫସଲ ଲଗାଇବା ଦରକାର। ଗୋବର ଖତ, କମ୍ପୋଷ୍ଟ, ସବୁଜ ସାର ଆଦି ପ୍ରୟୋଗ କରି ମାଟିରେ ଜୈବିକ ଅଂଶ ବଢ଼ାଇବା ଉଚିତ। ଅମ୍ଳ ମାଟିରେ ଚୂନ ପ୍ରୟୋଗ କରିବା ଦରକାର। ଯବକ୍ଷାରଜାନ ଜାତୀୟ ସାର ମାଟି ପରୀକ୍ଷା କରି ପ୍ରୟୋଗ କରିବା ଉଚିତ ଓ ଭାଗ ଭାଗ କରି ଗଛର ବିଭିନ୍ନ ଅବସ୍ଥାରେ ପ୍ରୟୋଗ କରିବା ଉଚିତ। ଏହାଦ୍ୱାରା ନଦୀ ନାଳ ଓ ଭୂଗର୍ଭସ୍ଥ ଜଳର ପ୍ରଦୂଷଣ ଯଥେଷ୍ଟ କମାଇ ଦିଆଯାଇପାରିବ।
1: ଆମ ପରିବେଶ, ଏଥିରେ ଜଳ ପ୍ରଦୂଷଣ କାରଣ ଓ ନିରାକରଣ ସମ୍ପର୍କରେ କହୁଥିଲେ ପ୍ରସନ୍ନ କୁମାର ଦାସ। ଆକାଶବାଣୀ ବଲାଙ୍ଗୀର ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 471। ସଙ୍ଗୀତ ପରିଚାଳନା କରିଛନ୍ତି ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶିଳ୍ପୀମାନେ ହେଲେ ବାଦଲ କୁମାର ଆଚାର୍ଯ୍ୟ, ସୁବାସ ଦାସ ଏବଂ ଶୈଳଭମା ମହାପାତ୍ର।

ଯାଦବଗଣ ଏକ ପକ୍ଷରେ ଯେମିତି ଦ୍ୱାରକା ଛାଡ଼ିବା ଦୁଃଖରେ ମ୍ରିୟମାଣ, ସେମିତି ପ୍ରଭାସ ତୀର୍ଥକୁ ଯିବାକୁ ବି ଉଦ୍ୟୋଗ ଚଞ୍ଚଳ। ଏହି କୋଳାହଳପୂର୍ଣ୍ଣ କର୍ମମୁଖର ରଙ୍ଗଭୂମିର ଗୋଟିଏ ପାଖରେ ଶ୍ରୀକୃଷ୍ଣ ଓ ତାଙ୍କ ନିତ୍ୟ ସହଚର ଉଦ୍ଧବ ମୁହାଁମୁହିଁ ଛିଡ଼ା ହୋଇଛନ୍ତି। ଉଦ୍ଧବ ପ୍ରଭୁଙ୍କର ନିତ୍ୟ ଦାସ, ସେ ବିଷ୍ଣୁ ମାୟାକୁ ଜୟ କରିବେ ନିଶ୍ଚୟ। ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ସଂସାର ବୈରାଗ୍ୟ ଓ ଆତ୍ମଜ୍ଞାନ ଉପଦେଶ ଦେଇଛନ୍ତି।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 471। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ବଲାଙ୍ଗୀର, ସମୟ 6:45 ହେବାକୁ ଯାଉଛି। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲିକିର ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସକୁ ନେଇକରି ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଶେଷ ହେଉଛି। ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇତାକେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିକରି ଓଡ଼ିଶା ସବୁ ପ୍ରାକୃତିକ ବିପର୍ଯ୍ୟୟ କଡ଼ା ମୁକାବିଲା କରିଛି ବୋଲି କହିଛନ୍। ବୈଠକଟି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଆଉ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ପିପିଲି ଗସ୍ତତି ଯାଇକରି ଜବାହର ବିଦ୍ୟାପୀଠ ପରିସରନ 80 କୋଟି ଟଙ୍କା ଖର୍ଚ୍ଚାତି ତିଆରି ହେବାର୍କେ ଥିବା ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍ର ଶିଳାନ୍ୟାସ କରିଛନ୍। ଜଗନ୍ନାଥପୁର ମୌଜାନ 5 ଏକର ନୁ ଅତ୍କ

0: ଦୁଇମହଲା ଜମିନ୍ତି ତିଆରି ହେବାର୍କେ ଥିବା ଇ ହବ୍ନ 50 ବୈଷୟିକ ଦୋକାନ, 6 ସରକାରୀ ଶୋରୁମ୍, ଲାଇଭ୍ ଡେମନ୍ଷ୍ଟ୍ରେସନ୍ କେନ୍ଦ୍ର, ତାଲିମ କେନ୍ଦ୍ର, ଓଡ଼ିଆ ଫୁଡ଼୍କୋର୍ଟ, ମୁକ୍ତାକାଶ ରଙ୍ଗମଞ୍ଚ ବାଗିର୍ ସୁବିଧା ରହିବା। ପ୍ରଧାନମନ୍ତ୍ରୀଙ୍କର ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ରଥି ପିପିଲି କେନ୍ଦ୍ରକେ ବିଶ୍ୱ ବଜାର ସାଙ୍ଗେ ଯୋଡ଼ବାର୍ ଲାଗି ସରକାର ଲକ୍ଷ୍ୟ ରଖିଛନ୍ ବୋଲି ମୁଖ୍ୟମନ୍ତ୍ରୀ ଇ ଅବସରରେ କହିଛନ୍। ଲଣ୍ଡନର ପ୍ରତିଷ୍ଠିତ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ବାଙ୍ଗାଲୁରୁନ ଖୋଲବାର୍କେ ଆନୁଷ୍ଠାନିକ ଭାବେ ମଞ୍ଜୁରୀ ପତ୍ର ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଉ ୟୁକେର ବୈଦେଶିକ ସଚିବ ଡେଭିଡ୍ କ୍ୟାମେରନ୍ଙ୍କ ଉପସ୍ଥିତି ଅନୁମୋଦନ ପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମ ହୋଇଯାଇଛି। ଏହି ପଦକ୍ଷେପକେ ଜାତୀୟ ଶିକ୍ଷାନୀତିର ସଫଲ ରୂପାୟନ ଆଉ ଭାରତକେ ବୈଶ୍ୱିକ ଜ୍ଞାନ ଆଉ ଗବେଷଣାର କେନ୍ଦ୍ର ବନାବାର ଦିଗେ ଗୋଟିଏ ଐତିହାସିକ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନତି ଓଡ଼ିଶାକେ ଜାତୀୟ ସ୍ତରର ଶ୍ରେଷ୍ଠ ପୁରସ୍କାର ମିଳିଛି। ଘର ଛାତ ଉପରେ ରୁପ୍ଟପ୍ ସୋଲାର ଲଗାବାର କ୍ଷେତ୍ରଟି ଓଡ଼ିଶା ସବୁନୁ ଅଧିକା ଗ୍ରାହକ ଆବେଦନ, ପ୍ରକଳ୍ପ ସ୍ଥାପନା ଆଉ ସବୁନୁ ଅଧିକା ଥର ବିଦ୍ୟୁତ୍ ବିତରଣ କମ୍ପାନୀ ଯାଞ୍ଚତି ପହିଲା ଠାନେ ରହିଛି। ସେନ୍ତା ଭେଣ୍ଡର ପଞ୍ଜୀକରଣଟି ରାଜ୍ୟ 3 ଠାନେ ରହିଛି। ନୂଆଦିଲ୍ଲୀନୁ ହୋଇଥିବା ଉତ୍ସବଟି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ନୁ ଓଡ଼ିଶା ଶକ୍ତି ବିଭାଗର ଅତିରିକ୍ତ ସଚିବ ଏହି ପୁରସ୍କାର ଗ୍ରହଣ କରିଛନ୍। ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟର ଏହି ସଫଳତା ଲାଗି ଖୁସି ଜାହିର କରିବା ସହିତ ଓଡ଼ିଶା ସାରା ଦେଶ ଲାଗି ଗୋଟିଏ ଉଦାହରଣ ହୋଇଛି ବୋଲି କହିଛନ୍। ରାଜ୍ୟର ଉପକୂଳ ସୁରକ୍ଷା ବ୍ୟବସ୍ଥାକେ ଆହୁରି ବର୍କସ ଆଉ ସମୟୋପଯୋଗୀ କରିବାର ଲକ୍ଷ୍ୟଟି ଓଡ଼ିଶା ପୁଲିସର ଉପକୂଳ ସୁରକ୍ଷା ଶାଖା ତରଫୁ ଗଲାକାଲି ପୁଲିସ ଭବନର ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉଦ୍ଯାପନୀ ଅଧିବେଶନଟି ଯୋଗ ଦେଇକରି କହିଛନ୍, ସମୃଦ୍ଧ ଓଡ଼ିଶା ଲାଗି ଉପକୂଳ ସୁରକ୍ଷା ବହୁତ ଜରୁରୀ ଆଏ। ସମ୍ମିଳନୀଟି କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗର ବରିଷ୍ଠ ପୁଲିସ ଅଧିକାରୀ ଆଉ 18 ବିଭାଗର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରିବାର ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଗଲାକାଲି 6 ଦିନ ସରିଛି। ବେଲବୋର୍ଡର 6 ତକ ରାଜ୍ୟ 1,02,32,279 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫୁ ସୂଚନା ମିଳିଛି। ପରିବେଶର ସୁରକ୍ଷା ବାବଦେ ଲୋକ ସଚେତନ କରିବାର ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ସାରା ପୃଥିବୀନ 1973 ମସିହାନୁ ଆଜିର ଦିନକେ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ବଢ଼ୁଥିବା କଲକାରଖାନା, ସହରୀକରଣ, ପ୍ଲାଷ୍ଟିକ୍ର ବ୍ୟବହାର ଆର୍ ଲୋକମାନଙ୍କ ଦ୍ୱାରା ପ୍ରାକୃତିକ ସମ୍ପଦ କ୍ଷୟ ଲାଗି ପରିବେଶ ନଷ୍ଟ, ଜଳବାୟୁ ପରିବର୍ତ୍ତନ ହେଉଛି। ଏଥର ବିଶ୍ୱ ପରିବେଶ ଦିବସର ବାର୍ତ୍ତା ହେଉଛି ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ। ବିଶ୍ୱ ପରିବେଶ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି ଗଛ ଲଗାବାର ଆର୍ ତାର ସୁରକ୍ଷା କରବାର, ସିଙ୍ଗିଲ୍ ପ୍ଲାଷ୍ଟିକ୍ ବର୍ଜନ, ପାନ୍ ଆଉ ପ୍ରାକୃତିକ ସମ୍ପଦର ସଠିକ୍ ବ୍ୟବହାର ଦିଗେ କାମ କରବାରକେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ବିଶ୍ୱ ପରିବେଶ ଦିବସ ଅବସରରେ ସଭେ ଏକଠାନିଆ ହୋଇକରି ପ୍ରକୃତି ପ୍ରେରଣା ନେଇକରି ଜଳବାୟୁ ସୁରକ୍ଷା ଓ ଆଇବା ପିଢ଼ିର ସୁରକ୍ଷା ଲାଗି ଗୋଟିଏ ସବୁଜ, ସ୍ଥାୟୀ ଆଉ ସୁସ୍ଥ ପୃଥିବୀର ଗଠନ ଲାଗି ସଂକଳ୍ପ ନେବାରକେ ଆହ୍ୱାନ ଦେଇଛନ୍ତି। ଆଜି ବେଲବୁଡ଼େ ଭୁବନେଶ୍ୱର ଲୋକସେବା ଭବନ ଷ୍ଟେଟ୍ କନ୍ଭେନ୍ସନ୍ ସେଣ୍ଟର୍ନ ହେବାରକେ ଥିବା ରାଜ୍ୟସ୍ତରୀୟ ସମାରୋହଟି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ପବିତ୍ର ଶୀତଳଷଷ୍ଠୀ ଯାତ୍ରାକେ ସୁରକ୍ଷିତ ଆଉ ସୁବ୍ୟବସ୍ଥିତ ଆଉ ଶାନ୍ତିପୂର୍ଣ୍ଣ କରିବାର ଲାଗି ସମ୍ବଲପୁର ମହାନଗର ନିଗମ ତରଫୁ ବ୍ୟାପକ ପ୍ରସ୍ତୁତି ମୁଲହିଛି। ବର୍ଷା ମାସକେ ନଜରଥି ରଖିକରି ସହରର ଭିନ୍ ଭିନ୍ ମୁଖିଆ ଜାଗା ଡ୍ରେନ୍ର ସଫେଇ କାମ ପୂରା ହୋଇଛି। ଶୋଭାଯାତ୍ରା ଯାଉଥିବା ରୁଟ୍ଥି ଉଚ୍ଛେଦ ଅଭିଯାନ କରିକରି ରାସ୍ତା ଆଉ ସରକାରୀ ଜମିନ୍ ଅବୈଧ ଦଖଲ ହଟାଯାଇଛି। ବିଦ୍ୟୁତ୍ ବିତରକ କମ୍ପାନୀ ଟିପିଡବ୍ଲ୍ୟୁ ଓଡିଏଲ୍ ଆଉ କେବୁଲ୍ ଅପରେଟରମାନଙ୍କୁ ଭିନ୍ ଭିନ୍ ଜାଗାମାନଙ୍କେ ଝୁଲୁଥିବା ତାରମାନଙ୍କୁ ମାଇଟ୍ର 8 ଉଚ୍ଚାକେ ଉଠାବାର ଲାଗି ବି ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁର ଗଙ୍ଗାଧର ମଣ୍ଡପ ପଡ଼ିଆନ ଗଲାକାଲି ସର୍ବଭାରତୀୟ ସ୍ତର କବାଡ଼ି ପ୍ରତିଯୋଗିତା ମୁଲହିଛି। ବିଧାୟକ ଜନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପ୍ରତିଯୋଗିତାକେ ଉଦ୍ଘାଟନ କରିଥିବା ବେଳେ ଆର୍ଡିସି, ପୁଲିସ ଆଇଜି, ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ପ୍ରମୁଖ ଯୋଗ ଦେଇଥିଲେ। ପହିଲା ଦିନେ ସମ୍ବଲପୁର ଆଉ ବିଳାସପୁର ଭିତରେ ଖେଲ ହୋଇଥିଲା। ଏବେ 7 ତକ ହେବାରକେ ଥିବା ପ୍ରତିଯୋଗିତାଟି ଭିନ୍ ଭିନ୍ ରାଜ୍ୟର 10 କବାଡ଼ି ଦଳ ସାମିଲ ହୋଇଛନ୍। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପିପିଲିର ଚାନ୍ଦୁଆ ଶିଳ୍ପ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅମୂଲ୍ୟ ପରିଚୟ। ଏହାର ପ୍ରଚାର ପ୍ରସାର ଓ ବଜାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଚାନ୍ଦୁଆ ହବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି।
1: ପିପିଲିର ଚାନ୍ଦୁଆ ପ୍ରସ୍ତୁତ କରିବା ଏଇ ଯୋଉ କଳା ଆଜି ଏ ପିପିଲି ଛଡ଼ା ଓଡ଼ିଶାରେ ଭାରତ ବର୍ଷରେ ବା ବିଶ୍ୱରେ ଆଉ କୋଉଠି ଅଛି? ଆଉ ଏ କଳା ଆମ ରକ୍ତରେ ଅଛି, ଆମ ପରମ୍ପରାରେ ମଧ୍ୟ ଅଛି। ଏଠାରେ ପ୍ରଶିକ୍ଷଣ ଦିଆଯିବ, ଏଠାରେ ଉତ୍ପାଦନକୁ ବୃଦ୍ଧି କରାଯିବ, ଏଠାରେ ପ୍ରଦର୍ଶନ ପୁରା କରାଯିବ।
0: ପୁରୀ ଜିଲ୍ଲା ପିପିଲିସ୍ଥିତ ଜବାହର ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପାଞ୍ଚ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାରର ଶିଳାନ୍ୟାସ କରିଛନ୍ତି। ପ୍ରାୟ 80 କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି ହବ୍ ମାଧ୍ୟମରେ 6,000 ସ୍ଥାନୀୟ ଚାନ୍ଦୁଆ କାରିଗର ଉପକୃତ ହେବେ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ଆନୁଷ୍ଠାନିକ ଭାବେ ବୈଠକକୁ ଉଦ୍ଘାଟନ କରିଥିଲେ। ଏହି ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରୁଛନ୍ତି। ଓଡ଼ିଶା ପୁଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଭୁବନେଶ୍ୱରସ୍ଥିତ ପୁଲିସ୍ ଭବନଠାରେ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଉଦ୍ଯାପିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଯୋଗଦେଇ କହିଛନ୍ତି, ସମୃଦ୍ଧ ଓଡ଼ିଶା ଗଠନରେ ଉପକୂଳ ସୁରକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉପକୂଳ ସୁରକ୍ଷା ଶାଖାର କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିର ସମନ୍ୱୟ, ମାନବ ସମ୍ଭଳର ଦକ୍ଷତା ବିକାଶ ଏବଂ ଆବଶ୍ୟକ ଭିତ୍ତିଭୂମି ସୁରକ୍ଷା ପାଇଁ ସରକାରଙ୍କ ପ୍ରତିବଦ୍ଧତା ରହିଛି। ଏହି ସମ୍ମିଳନୀରେ ଓଡ଼ିଶା ସମେତ 5ଟି ଉପକୂଳବର୍ତ୍ତୀ ରାଜ୍ୟର ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଘର ଛାତ ଉପରେ ସୌର ପ୍ରକଳ୍ପ ଲଗାଇବା କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ଗ୍ରାହକଙ୍କ ଆବେଦନରେ ପ୍ରଥମ ସ୍ଥାନରେ ରହିଛି। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅସୁରାଳିଠାରେ ପ୍ରସ୍ତାବିତ ଶହୀଦ ଷ୍ଟାଡିୟମକୁ ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶିଳାନ୍ୟାସ ସହିତ ଧୂସୁରୀ ପାଳସାହିଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ବିଜୁଳି ଯୋଜନାରେ ନଦୀଗାଁକୁ ରାଜ୍ୟର ପ୍ରଥମ ମଡେଲ ସୌରଗ୍ରାମ ଭାବେ ମନ୍ତ୍ରୀ ଘୋଷଣା କରିଛନ୍ତି। ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି ସହରର ପ୍ରମୁଖ ଡ୍ରେନ୍ଗୁଡ଼ିକୁ ସଫା କରାଯାଉଛି। ରାସ୍ତାଗୁଡ଼ିକର ମରାମତି ଦ୍ରୁତଗତିରେ ଜାରି ରହିଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ଶୋଭାଯାତ୍ରା ମାର୍ଗରେ ପର୍ଯ୍ୟାପ୍ତ ଆଲୋକୀକରଣ ବ୍ୟବସ୍ଥା କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1974 ପ୍ରତିବର୍ଷ ଜୁନ୍ 5 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ପାଳନର ମୂଳ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରକୃତିର ସୁରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ, ଜଳ ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପରିବେଶ ସମାରୋହରେ ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ଯୋଗଦେବେ। ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାମାଜିକ ସୁରକ୍ଷା ଯୋଜନାର ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି କେରଳମ୍ ସ୍ପର୍ଶ କରିବା ପରେ ଦେଶର ଅନ୍ୟ କିଛି ଅଞ୍ଚଳକୁ ଅଗ୍ରସର ହେଉଛି। କେରଳମ୍ ଛୁଇଁବାର 10-12 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ପ୍ରବେଶ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଗତକାଲି 12 ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିବା ବେଳେ ସମ୍ବଲପୁରଠାରେ ସର୍ବୋଚ୍ଚ ତାପମାତ୍ରା 42.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ପରିବେଶ ଓ ସ୍ୱାସ୍ଥ୍ୟ। ଆଲୋଚିକା ଡାକ୍ତର ଅନୁସୟା ଦାସ।
3: ପରିବେଶ ଓ ସ୍ୱାସ୍ଥ୍ୟ ଦୁଇଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆମ ଚତୁଃପାର୍ଶ୍ୱରେ ଦୃଶ୍ୟମାନ ଘର, ବାହାର, ବାଡ଼ି, ବଗିଚା, ରାସ୍ତାଘାଟ, ବଣ ଜଙ୍ଗଲ, ନଦୀ, ସମୁଦ୍ର, ପାହାଡ଼, ପର୍ବତ ଆମର ପରିବେଶ ବୋଲି କୁହାଯାଇଥାଏ। ଏହି ପରିବେଶର ଶୁଦ୍ଧତା ଉପରେ ମନୁଷ୍ୟର ସୁସ୍ଥ ଜୀବନ ଧାରଣ ନିର୍ଭର କରେ। ଏହି ପରିବେଶର ଶୁଦ୍ଧତା ନିର୍ଭର କରିଥାଏ ବାୟୁ, ଜଳ, ଭୂମି, କାଳ ବାରୁତୁର ଶୁଦ୍ଧତା ଉପରେ। ଆଜିର ସଭ୍ୟ ଶିକ୍ଷିତ ମାନବ ନିଜର ସ୍ୱାର୍ଥସିଦ୍ଧି ଏବଂ ଭୋଗବିଳାସ ପାଇଁ ବାୟୁ, ଜଳ, ଭୂମିକୁ ଦୂଷିତ କରିବା ଫଳରେ ଋତୁ ବିପର୍ଯ୍ୟୟ ମଧ୍ୟ ଦେଖାଦେଇଥାଏ। ବୃକ୍ଷଲତା ଭରା ସବୁଜ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶକୁ ଧ୍ୱଂସ କରି ସେଠାରେ ମନୁଷ୍ୟ ଗଢ଼ି ଚାଲିଛି କୋଠାବାଡ଼ି, କଳକାରଖାନା, ଯାନବାହନର ବହୁଳ ଭାବରେ ଚଳାଚଳ, କୋଇଲା ଖଣି, ତୈଳ ବିଶୋଧନାଗାର, ଧାତୁ ପଥରର ପ୍ରଗଳନ, ଟିଭି, ଫ୍ରିଜ୍, କୁଲର, ଗ୍ରାଇଣ୍ଡର, ୱାସିଂ ମେସିନ୍, ମୋବାଇଲ ଫୋନ୍ ଇତ୍ୟାଦିର ବହୁଳ ବ୍ୟବହାର ଫଳରେ ସେଥିରୁ ସୃଷ୍ଟି ହେଉଥିବା ଦୂଷିତ ଗ୍ୟାସ୍ ଏବଂ ପଚା ପାଣି ଦ୍ୱାରା ସମ୍ପୂର୍ଣ୍ଣ ବାୟୁମଣ୍ଡଳ ଆଜି ପ୍ରଦୂଷିତ ହୋଇପଡ଼ିଛି। ତା ସହିତ ଭୂମି ଏବଂ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହୋଇପଡ଼ିଛି। ଅମ୍ଳ ବୃଷ୍ଟି ହେତୁ ନଦୀ, ସମୁଦ୍ର ଜଳ ଆଜି ପ୍ରଦୂଷିତ। ଯେଉଁ ବୃକ୍ଷ ଅଙ୍ଗାରକାମ୍ଳ ଗ୍ୟାସ୍କୁ ଶୋଷି ନେଇ ମନୁଷ୍ୟକୁ ଜୀବନଦାୟିନୀ ମହାଶକ୍ତି ଯୋଗାଇଥାଏ, ସେହି ଜୀବନ ସଦୃଶ ବୃକ୍ଷକୁ କାଟି ପକାଇ ବାୟୁମଣ୍ଡଳକୁ ମନୁଷ୍ୟ ଆଜି ଭରି ଦେଇଛି ଦୂଷିତ ଗ୍ୟାସ୍, ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍, ନାଇଟ୍ରୋଜେନସ୍ ଗ୍ୟାସ୍, ଅଙ୍ଗାରକାମ୍ଳ ଆଦି ଜୀବନ ବିରୋଧୀ ଗ୍ୟାସ୍ରେ। ମନୁଷ୍ୟ ଯଦି ଗାଡ଼ିରୁ ବାହାରୁଥିବା କଳା ଧୂଆଁରେ ମାତ୍ର 3 ଘଣ୍ଟା ରହେ ତେବେ ତାହାର ମୃତ୍ୟୁ ସୁନିଶ୍ଚିତ। ମନୁଷ୍ୟର ଭାବିବା ଉଚିତ, ଯଦି କିଛି ବର୍ଷ ଏହି ଦୂଷିତ ବାୟୁମଣ୍ଡଳ ଭିତରେ ମନୁଷ୍ୟ ବାସ କରିବ ତେବେ ତାହାର କି ଭୟଙ୍କର ପରିଣତି ନ ଘଟିବ। ଚାଷ ପାଇଁ ଭୂମିରେ ପ୍ରୟୋଗ ହେଉଥିବା ବିଭିନ୍ନ ରାସାୟନିକ ସାର, କୀଟନାଶକ, ଔଷଧ ଆଦି ଫଳରେ ପାଇଖାନା ଏବଂ ପରିସ୍ରାଗାର, କଳକାରଖାନାର ଦୂଷିତ ପଚା ପାଣି ଦ୍ୱାରା ଭୂମି ଆଜି ପ୍ରଦୂଷିତ ହୋଇପଡ଼ିଛି। ଏହାଫଳରେ ପନିପରିବା, ଖାଦ୍ୟଶସ୍ୟ, ଫଳମୂଳ ସେମାନଙ୍କର ଜୀବନୀ ଶକ୍ତି ହରାଇ ବସିଛନ୍ତି, ଯାହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି ଏବଂ ମନୁଷ୍ୟର ବ୍ୟାଧି ପ୍ରତିରୋଧକ ଶକ୍ତି ହ୍ରାସ, ଜରା, ବ୍ୟାଧି, ଅକାଳ ବାର୍ଦ୍ଧକ୍ୟରେ ପୀଡ଼ିତ ହେବାକୁ ବାଧ୍ୟ ହେଉଛି। ଏବେଠାରୁ ପ୍ରତ୍ୟେକ ମନୁଷ୍ୟ ଯଦି ସଚେତନ ଭାବରେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ନିମିତ୍ତ ଗାଡ଼ି ମଟର ଇତ୍ୟାଦି ଯାନବାହନର ଯଥେଚ୍ଛା ବ୍ୟବହାରକୁ ସୀମିତ ନ କରେ, ବୃକ୍ଷକଟା ବନ୍ଦ କରି ବୃକ୍ଷରୋପଣ ଏବଂ ସବୁଜ ପରିବେଶ ସୃଷ୍ଟି ଦିଗରେ ପଦକ୍ଷେପ ନ ନିଏ, କଳକାରଖାନା ଇତ୍ୟାଦି ବହୁଳ ପ୍ରବର୍ତ୍ତନକୁ ସୀମିତ କରି ଧୂମ୍ରବିହୀନ ଗାଡ଼ି ମଟର, କଳକାରଖାନା, ଚୁଲା ଇତ୍ୟାଦି ବ୍ୟବହାର ନ କରେ ଏବଂ ସେଥିରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ, ପଚାପାଣି, ଦୂଷିତ ଗ୍ୟାସ୍କୁ ବୈଜ୍ଞାନିକ ପଦ୍ଧତିରେ ସୁନିୟନ୍ତ୍ରିତ ନ କରେ

0: ତେବେ ପରିବେଶ ପ୍ରଦୂଷଣ ଯୁକ୍ତ ଭୟଙ୍କର ପ୍ରଭାବ ପ୍ରକୃତି ସୃଷ୍ଟି କରିବାକୁ ବାଧ୍ୟ ହେବ ଏବଂ ତାହାର କୁପରିଣାମ ସ୍ୱରୂପ ଅଂଶୁଘାତ, ବନ୍ୟା, ବାତ୍ୟା, ମରୁଡ଼ି, ଦୁର୍ଭିକ୍ଷ, ଭୂମିକମ୍ପ, ସୁନାମି ଇତ୍ୟାଦି ତଥା ଅଜଣା ଓ ଅସାଧ୍ୟ ବ୍ୟାଧି ପୀଡ଼ିତ ହୋଇ ମନୁଷ୍ୟ ସମାଜ ଧ୍ୱଂସ ପଥକୁ ପରିଷ୍କାର କରିଦେବ। ରାସ୍ତାଘାଟରେ ନିମ୍ବ ବୃକ୍ଷ ଭଳି ଜୀବାଣୁ ଓ ଭୂତାଣୁ ନାଶକ ଔଷଧୀୟ ବୃକ୍ଷକୁ ରୋପଣ ଫଳରେ ଦୂଷିତ ବାୟୁ ଶୋଧନ ହୋଇ ମନୁଷ୍ୟର ଅତ୍ୟନ୍ତ ଉପକାର ସାଧିତ ହେବ। ସ୍ୱାର୍ଥପରତା, କାମନା ବାସନା, ଘୃଣା, ହିଂସା, ଲୋଭମୋହ ଆଦି ବିରୁଦ୍ଧ ଭାବନା ଗୁଡ଼ିକୁ ନଷ୍ଟ କରି ଯଦି ମନୁଷ୍ୟ ଭିତରେ ଭଗବତ ବିଶ୍ୱାସ, ଭକ୍ତି, ପ୍ରେମ, ଜ୍ଞାନ ଇତ୍ୟାଦି ଆଧ୍ୟାତ୍ମିକ ଚେତନା ଉଦ୍ରେକ କରାଯାଇପାରନ୍ତା, ତାହାଦ୍ୱାରା ମନୁଷ୍ୟ ଭିତରେ ଧୈର୍ଯ୍ୟ, ସାହସ, ବିଶ୍ୱାସ, ବିଶ୍ୱ ପ୍ରତି ଭାତୃଭାବ, ବିଶ୍ୱ ଐକ୍ୟ ଭାବ ସୃଷ୍ଟି ହୋଇପାରନ୍ତା। ମାନସିକ ଚାପ ଜନିତ ବିଭିନ୍ନ ବ୍ୟାଧିରୁ ମନୁଷ୍ୟ ତ୍ରାହି ପାଆନ୍ତା। ଉଚ୍ଚ ରକ୍ତଚାପ, ହୃଦ୍ରୋଗ, ମଧୁମେହ, ଅମ୍ଳପିତ ଏବଂ କ୍ୟାନ୍ସର ଇତ୍ୟାଦି ରୋଗଗୁଡ଼ିକୁ ପ୍ରତିହତ କରିପାରନ୍ତା। ମନ ଓ ଶରୀରକୁ ରୋଗମୁକ୍ତ କରି ସୁସ୍ଥ ବାତାବରଣ ସୃଷ୍ଟି କରିବା ସହିତ ବିଶ୍ୱରେ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରନ୍ତା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା, ପରିବେଶ ଓ ସ୍ୱାସ୍ଥ୍ୟ ଆଲୋଚିକା ଥିଲେ ଡାକ୍ତର ଅନୁସୂୟା ଦାସ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 975 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରତ ଓ ଦମନରେ ଆଜି 18,800 crore ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁରତ ଏବଂ ଦମନ ଗସ୍ତ କରି 18,800 crore ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଶ୍ରୀ ମୋଦି ଦମନରେ ନମୋ ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠାର ଉଦ୍ଘାଟନ ସହ ନମୋ ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେଠାରେ ପ୍ରଧାନମନ୍ତ୍ରୀ 2,970 crore ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ହାଜିରାଠାରେ ପ୍ରଧାନମନ୍ତ୍ରୀ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସୁରତରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରରେ 18,800 crore ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଉଦ୍ଘାଟନ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭଦୋଦରା ମୁମ୍ବାଇ ଏକ୍ସପ୍ରେସ୍ୱେର ଷଷ୍ଠ ଏବଂ ସପ୍ତମ ପ୍ୟାକେଜ୍କୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଦମନରେ ସ୍ୱାସ୍ଥ୍ୟସେବା, ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ, ଭିତ୍ତିଭୂମି ଓ ସଂଯୋଗୀକରଣ ପ୍ରକଳ୍ପର ଶ୍ରୀ ମୋଦି ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଲାକ୍ଷାଦ୍ୱୀପ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ 885 crore ଟଙ୍କାର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଆୟୁଷ ମନ୍ତ୍ରଣାଳୟ ବର୍ଷସାରା ଯୋଗ ସହିତ ଜଡ଼ିତ ରହିବାକୁ ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ଯୋଗ 365 ଅଭିଯାନ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ବିଶ୍ୱର ବିଭିନ୍ନ ସ୍ଥାନର ଖେଳାଳିମାନଙ୍କୁ ଚମ୍ପିୟନ୍ସିପ୍ ବ୍ୟତୀତ ଯୋଗ ବିଷୟରେ ସଚେତନତା ପ୍ରସାର କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଅହମ୍ମଦାବାଦରେ ପ୍ରଥମ ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ 60 ଅଧିକ ଦେଶରୁ 400 ଅଧିକ ପ୍ରତିଯୋଗୀଙ୍କ ଯୋଗଦାନ ବିଶ୍ୱକୁ ଆକର୍ଷିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା 8 ପର୍ଯ୍ୟନ୍ତ ଚାଲିବ। ଶ୍ରୀ ମୋଦି କହିଛନ୍ତି ଯୋଗର ଆକର୍ଷଣ ଶାରୀରିକ ସୁସ୍ଥତା

ସବୁଠାରୁ ଅଧିକ ଏବଂ ପ୍ରତିରୋଧକ ସ୍ୱାସ୍ଥ୍ୟ ପାଇଁ ଏକ ବାସ୍ତବ ଆଭିମୁଖ୍ୟ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ଚମ୍ପିଅନସିପ୍ ବିଶ୍ୱବ୍ୟାପୀ ଯୋଗର ବ୍ୟାପକ ବାର୍ତ୍ତା ପ୍ରସାର କରିବାର ସୁଯୋଗ ପ୍ରଦାନ କରୁଛି। କ୍ୟାବିନେଟ୍ ନିଯୁକ୍ତି କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ 1987 ବ୍ୟାଚ୍ର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତରୁଣ କପୁରଙ୍କ କାର୍ଯ୍ୟକାଳକୁ ଗୋଟିଏ ବର୍ଷ ବୃଦ୍ଧି କରିବାକୁ ଅନୁମୋଦନ କରିଛି। କେନ୍ଦ୍ର କାର୍ମିକ ଏବଂ ତାଲିମ ବିଭାଗ ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଶ୍ରୀ କପୁରଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତ ମାସ 10 ତାରିଖରୁ ଅଧିକ ଏକ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ନୂଆଦିଲ୍ଲୀ ସହିତ ମସ୍କୋର ରଣନୈତିକ ସହଭାଗିତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭାରତକୁ ରୁଷ ସହିତ ସହଯୋଗ ହ୍ରାସ କରିବାକୁ ବାଧ୍ୟ କରିବାର ପାଶ୍ଚାତ୍ୟ ଦେଶର ଉଦ୍ୟମ ନିରର୍ଥକ ଏବଂ ବିଶ୍ୱ ସ୍ଥିରତା ପାଇଁ କ୍ଷତିକାରକ। ବିଶ୍ୱର ପ୍ରମୁଖ ସମ୍ବାଦ ସଂସ୍ଥା ମୁଖ୍ୟଙ୍କ ସହ ଆଲୋଚନା କାଳରେ ଶ୍ରୀ ପୁତିନ୍ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଏହାର ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ରୁଷ ଭାରତ ସହ ଅର୍ଥନୈତିକ ସମ୍ପର୍କକୁ ବୃଦ୍ଧି କରିବାକୁ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଅଗ୍ରଗତି ହାସଲ କରିଛି ବୋଲି ସେ କହିଛନ୍ତି। ରୁଷ ରାଷ୍ଟ୍ରପତି କହିଛନ୍ତି ଆମେରିକା ସହିତ ଭାରତର କୂଟନୈତିକ ସମ୍ପର୍କର ପ୍ରଭାବ ରୁଷ ସହ ଥିବା ସମ୍ପର୍କରେ ପ୍ରତିବନ୍ଧକ ସୃଷ୍ଟି କରେ ନାହିଁ। ରୁଷ ଭାରତକୁ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବିବେଚନା କରେ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି ଭାରତ ଏକ ମହାନ ରାଷ୍ଟ୍ର ଓ ମହାନ ଗଣତନ୍ତ୍ର ଏବଂ ରୁଷ ଭାରତ ସହ ସମ୍ପର୍କ ବୃଦ୍ଧି କରିବା ଲାଗି ଉଦ୍ୟମ ଜାରି ରଖିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆଜି ସକାଳେ ମୁଦ୍ରାନୀତି କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିବେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗବେଷଣା ରିପୋର୍ଟ ଅନୁଯାୟୀ ବୃଦ୍ଧି ପାଉଥିବା ମୁଦ୍ରାସ୍କୀତି ଏବଂ ଅଶୋଧିତ ତୈଳ ମୂଲ୍ୟ, ଟଙ୍କା ମୂଲ୍ୟ ହ୍ରାସ ଏବଂ ଦୁର୍ବଳ ମୌସୁମୀ ପରିସ୍ଥିତି ଭଳି ଆହ୍ୱାନର ମୁକାବିଲା ପାଇଁ ରେପୋ ହାର ବୃଦ୍ଧି ନ ହେବାର ସମ୍ଭାବନା ରହିଛି। ଷ୍ଟେଟ୍ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ସୃଷ୍ଟ ଭୂ ରାଜନୈତିକ ପରିସ୍ଥିତି ଏବଂ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ମୁଦ୍ରାସ୍କୀତିର ପ୍ରମୁଖ କାରଣ। ରିପୋର୍ଟ ଅନୁଯାୟୀ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ମୁଦ୍ରାସ୍କୀତି ପ୍ରାୟ 5% ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। କ୍ୟାବିନେଟ୍ର ନିଯୁକ୍ତି କମିଟି ନୀଳକଣ୍ଠ ମିଶ୍ରଙ୍କୁ ୱାଶିଂଟନ୍ ଡିସିରେ ବିଶ୍ୱ ବ୍ୟାଙ୍କ ମୁଖ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ 3 ବର୍ଷ ପାଇଁ ନିଯୁକ୍ତିକୁ ଅନୁମୋଦନ କରିଛି। କାର୍ମିକ ଏବଂ ତାଲିମ ବିଭାଗ ସୂଚନା ଅନୁଯାୟୀ ନୂତନ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ପରମେଶ୍ୱରନ୍ ଆୟରଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଛି। ଭାରତ ବ୍ରିଟେନ୍ ଦୃଷ୍ଟିକୋଣ 2035 ସମୀକ୍ଷା କରିବା ଉଦ୍ଦେଶ୍ୟରେ ଗତକାଲି ନୂଆଦିଲ୍ଲୀରେ ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବ୍ରିଟେନ୍ର ବୈଦେଶିକ ସଚିବ ୟେଭେଟ୍ କୁପର ବୈଠକରେ ଯୋଗ ଦେଇଥିଲେ। ଉଭୟ ନେତା ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ ଏବଂ ସ୍ୱଚ୍ଛ ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଉଭୟ ଦେଶ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କରିବା ସହ ଭାରତ ବ୍ରିଟେନ୍ କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ର ସମେତ ବିଭିନ୍ନ ପଦକ୍ଷେପର ପ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ। ଉଭୟ ନେତା ପ୍ରତିରକ୍ଷା, ସୁରକ୍ଷା, ଶିକ୍ଷା ଏବଂ ଜଳବାୟୁ ସହଭାଗିତା କ୍ଷେତ୍ରରେ ହୋଇଥିବା ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନେବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କିତ ଆଲୋଚନା ଲାଗି ଭାରତ ଆସିଥିବା ଆମେରିକାର ଏକ ବାଣିଜ୍ୟିକ ପ୍ରତିନିଧି ଦଳ 4-ଦିନିଆ ଗସ୍ତ ଶେଷ କରିଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ସମୟରେ ପ୍ରତିନିଧି ଦଳ ବାଣିଜ୍ୟିକ ସାମଗ୍ରୀ, ଅଣଶୁଳ୍କ ପଦକ୍ଷେପ, ସୀମା ଶୁଳ୍କ, ଅର୍ଥନୈତିକ ସୁରକ୍ଷା ସମନ୍ୱୟ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଉଭୟ ଦେଶ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 7ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17ଟି ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10ଟି ସ୍ୱର୍ଣ୍ଣ, 6ଟି ରୌପ୍ୟ ଏବଂ ଗୋଟିଏ ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସାରା ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ 1973 ମସିହାରୁ ପ୍ରତିବର୍ଷ ଜୁନ୍ 5 ତାରିଖରେ ବିଶ୍ୱ ପରିବେଶ ଦିବସ

0: ପାଳନ କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଏବଂ ପୃଥିବୀକୁ ସୁରକ୍ଷା ଦେବା ପାଇଁ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଏହି ଦିବସର ଲକ୍ଷ୍ୟ। ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ରାଜ୍ୟମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏକ ପେଡ଼ ମା କେ ନାମ ଅଭିଯାନ ଅଧୀନରେ ଦିଲ୍ଲୀର ମୈଦାନଗଡ଼ିସ୍ଥିତ ନମୋ ଅକ୍ସିଜେନ୍ ପାର୍କରେ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅନେକ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ରାଜ୍ୟସ୍ତରରେ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ପରିବେଶଗତ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଏକ ସ୍ଥାୟୀ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସମାଧାନ କରିବା ପାଇଁ ଆଜିର ଦିବସ ପ୍ରେରଣା ଯୋଗାଇଥାଏ। ଜାପାନର କାକାମିଗାହାରା ହକି ଷ୍ଟାଡିୟମରେ ଆଜି 18 ବର୍ଷରୁ କମ୍ ପୁରୁଷ ଏସିଆ କପ୍ ହକି ପ୍ରତିଯୋଗିତାର ସେମିଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ 18 ବର୍ଷରୁ କମ୍ ମହିଳା ଏସିଆ କପ୍ରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜିତ ରହିବା ପରେ ସେମିଫାଇନାଲରେ ପହଞ୍ଚିଛି। ଆଜି ସକାଳ 9:30ରେ ଭାରତ ଚୀନ୍ ବିପକ୍ଷରେ ମ୍ୟାଚ୍ ଖେଳିବ। ସୁରତ ଓ ଦମନରେ ଆଜି 18,800 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବଲାଙ୍ଗୀର ଭକ୍ତିଗୀତ ଶୁଣିବା। ସଙ୍ଗୀତରେ ସଜେଇଛନ୍ତି ବିକାଶ ଶୁକ୍ଲା। ପ୍ରଥମେ ଅକ୍ଷୟ ପଣ୍ଡାଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଭିକାରୀ ବଳ।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଶ୍ରୀନିବାସଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ଲୋପିତା ମିଶ୍ର ଏବଂ ମନ୍ମଥ ମିଶ୍ର।

0: ଭକ୍ତି ଗୀତ ଶୁଣୁଥିଲେ। ସଙ୍ଗୀତରେ ସଜେଇଥିଲେ ବିକାଶ ଶୁକ୍ଲା। ଆକାଶବାଣୀ ବଲାଙ୍ଗୀର। ଏବେ ଶୁଣିବା ଚାଷର ହାଲ।
1: ଏହାଦର ସମୟାନେ ଫସଲନୁ ରୋଗ ପୋକ ଦମନ ଲାଗି ବନେ ହିସାବେ ବିଷର ପ୍ରୟୋଗ କରାଯାଉଛେ, ଯେନ୍ଟାକି ଆମର ଫସଲ, ପରିବେଶ ଆରୁ ମାଟିର ଉର୍ବରତା ଲାଗି ବିପଦ ଆଏ। ଇସବୁ କଥାକେ ଧ୍ୟାନ ଦେଲେ ବିଷର ପ୍ରୟୋଗ ନି କରି କରି ଅନ୍ୟ କେତେଟା ଉପାୟ ଅଛେ, ଯେନ୍ଟାକି କବାରେ ଲଗାଲେ ଆମର ଚାଷୀ ଭାଇ ବୋନମାନେ ଫସଲନୁ ଭିନ୍ନ ଭିନ୍ନ ରୋଗ ପୋକର ଦମନ କରିପାରବି। ପହିଲା ହେଉଛେ, ଖରାଟିଆ ଚାଷ କରବାର ଆଗରୁ ଗ୍ରୀଷ୍ମ ଋତୁରେ ଜମିକେ 3-4 ଥର ଓଲଟ ପାଲଟ କରି କରି ଚାଷ କରିଦେଉନ୍, ଯାର୍ ଦ୍ୱାରା ମାଟ ଭିତରକେ ସୂର୍ଯ୍ୟାଲୋକ ସମି ପାର୍ବା ଆରୁ ମାଟଥି ଲୁକିଥିବାର ରୋଗ ଜୀବାଣୁ ଆରୁ ପୋକ ବାହାରକେ ବାହାରି ଆସ୍ବେ। ସେମାନଙ୍କୁ କାଉ, ବକ୍ ଆରୁ ବଣି ବାଗିର ପରାଙ୍ଗ ଭୋଜି ଜୀବମାନେ ଖାଇଦେସନ୍। ସୂର୍ଯ୍ୟ କିରଣ ଲାଗି ମାଟ ବିଶୋଧନ ହେସି, ମାଟଥି ଥିବାର ଅନାବନା ଘାସ ବି ନଷ୍ଟ ହେଇଯାଏସି। ନିରୋଗ ମଞ୍ଜି ବା ଚାରା ବାଛୁନ୍ ଆରୁ ଇମାନଙ୍କୁ ଚାଷ କବାରେ ବ୍ୟବହାର କରୁନ୍। ଇମାନଙ୍କର ଭିତରେ ଥିବା ରୋଗ ପୋକ ନିରୋଧକ ଶକ୍ତ ଲାଗି ଫସଲ ସେମାନଙ୍କର କବଲରୁ ରକ୍ଷା ପାଇଯାଏସି। ପ୍ରତ୍ୟେକ ଫସଲ ଲାଗି ଭିନ୍ନ ଭିନ୍ନ କିସମ କୃଷି ବୈଜ୍ଞାନିକ ମାନଙ୍କର ଦ୍ୱାରା ଉଦ୍ଭାବନ କରାଯାଉଛେ, ଯେନ୍ତାକି ଢିପ୍ ଜମିର୍ ଲାଗି ଖଣ୍ଡଗିରି ଇନ୍ଦା କିସମ, ମଧ୍ୟମ କିସମ ଜମିର୍ ଲାଗି ଲଲାଟ ଗୌରୀ, ସେନ୍ତା ଖାଲ ଜମିର୍ ଲାଗି ନବୀନ କୋଣାର୍କ ଇନ୍ତା ଭିନ୍ନ ଭିନ୍ନ କିସମ, ବନ୍ୟା ହେଉଥିବାର ଅଞ୍ଚଲ ଲାଗି ବି ହେନ୍ତା ଭିନ୍ନ ଭିନ୍ନ କିସମ ରହିଛି। ଆର୍ ଗୋଟେ କଥା ବି ଚାଷୀମାନେ ଜାଣବାର୍କେ ପଡ଼୍ବା ଯେ ପ୍ରତ୍ୟେକ ଫସଲ ଲାଗି ନିର୍ଦ୍ଦିଷ୍ଟ ପରିମାଣର ବିହନ ଏକଡ଼େ ହେଉ ବା ହେକ୍ଟରେ ଜମିର୍ ଲାଗି ଅନୁମୋଦିତ କରାଯାଇଛି। ଅତ୍ୟଧିକ ପରିମାଣର ବିହନ ଚାଷ କବାରେ ଲଗାଲେ କେବେ ବି ଉଚିତ ନେଇସି। ଆମର ରାଜ୍ୟର ଚାଷୀ ଭାଇମାନେ ଅକ୍ଷୟ ତୃତୀୟା ଦିନେ ଧାନ ଅନୁକୂଳ କରିଥିସନ୍, ହେଲେ ବର୍ଷା ଋତୁର ଆଇବାର ଆଗରୁ ଧାନ ବୁଣି ଦେଲେ ଭଲ, ଯାର ଦ୍ୱାରା ଗଜା ମରିଯିବାର ବିପଦରୁ ଫସଲ ରକ୍ଷା ପାଇଯାଏସି। ଜୁଲାଇ ମାସର ଶେଷ ଆଡ଼େ ଧାନ ରୁଇ ପାରିଲେ ଫସଲକେ କାହାଲିଆ ଆରୁ କାଣବିନ୍ଧା ପୋକର ପ୍ରାଦୁର୍ଭାବରୁ ରକ୍ଷା କରିହେବା। ଧାନ ପଲ୍ହା ହେଉ କି ବାଇଗନ, ପାତଲଘଣ୍ଟା, ମିର୍ଚା, ଆମ, ପନସ, ଅମୃତମଡ଼ା, କାଜୁ ବାଦାମ, ମାୟା, କଦେଲ, ପିଲ୍ ଇନ୍ତା ସବୁ ଲଗାଲା ସମିଆକେ ଗଜ ଆରୁ ଧାଡ଼ି ପ୍ରତି ଅନୁମୋଦିତ କରାଯାଇଥିବାର ଦୂରତା ପ୍ରତି ନଜର ଦେବାରକେ ପଡ଼୍ବା, ଯାର ଦ୍ୱାରା ଗଜମାନେ ପବନ ଆରୁ ସୂର୍ଯ୍ୟ କିରଣ ଅଧିକ ପରିମାଣରେ ପାଏସନ୍। ଜମିଥି ଖତସାର ଦେବାରଟା ଆରୁ ପାନ ମଡ଼ାବାରଟା ସୁବିଧା ହେସି। ପ୍ରତ୍ୟେକ ଫସଲ ଲାଗି ନିର୍ଦ୍ଦିଷ୍ଟ ପରିମାଣର ଖତ ଆରୁ ସାରର ପରିମାଣ ଆରୁ ଇତାର ପ୍ରୟୋଗ ପ୍ରଣାଳୀ ଅନୁମୋଦିତ କରାଯାଇଛି, କିନ୍ତୁ ଅତ୍ୟଧିକ ପରିମାଣର ଯବକ୍ଷାରଜାନ ସାର ପ୍ରୟୋଗରୁ ଫସଲ ରୋଗପୋକ ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହେସି। ସେନ୍ତା ପାନ ମଡ଼ାଲା ସମିଆକେ ବି ଚାଷୀମାନଙ୍କୁ କେତେଟା କଥା ଉପରେ ଧ୍ୟାନ ଦେବାରକେ ପଡ଼୍ବା। ଧାନ ଡୁଲିଥି ଅତ୍ୟଧିକ ପରିମାଣର ପାନ ଲାଗି ରହିଲେ ଧାନ ଫସଲକେ ମାଟିଆ ଗୁଣ୍ଡି ପୋକମାନେ ସହଜରେ ଆକ୍ରମଣ କରିଥିସନ୍ ଆରୁ ବହୁତ ପରିମାଣରେ କ୍ଷତି କରସନ୍। କାରଣ ହେଉଛେ, ଇ ପୋକ ଉଦା ଆରୁ ସନସନ୍ତିଆ ପରିବେଶରେ ନିଜର ବଂଶ ବିସ୍ତାର ଖୁବ୍ ଶୀଘ୍ର କରିଦେଇପାରସନ୍। ସେଥିର୍ ଲାଗି ପୋକ ଲାଗିଥିବା ଡୁଲିନୁ ପାନ ବହରେଇ କରି 2

0: ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ।
2: ସୌଜନ୍ୟ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ବଲାଙ୍ଗୀର।
0: ହିନ୍ଦୀ ଭଜନ ଶୁଣିବା, ସଙ୍ଗୀତରେ ସଜେଇଛନ୍ତି ଜଗଜିତ ସିଂ। ପ୍ରଥମେ ରାୟ ଦାସଙ୍କ ରଚନାରୁ, ଗାଇଛନ୍ତି ଚିତ୍ରା ସିଂ।

କଣ୍ଠଦାନ କରିଥିଲେ ଚିତ୍ରା ସିଂ ଏବଂ ଜଗଜିତ ସିଂ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ସମୟ ସକାଳ 8:00 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେକିରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

0: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
2: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
5: କଥାଚିତ୍ର ତତେ ମୋରାଣ, ଗାଇଛନ୍ତି ସୌରଭ ଏବଂ ଇରା ମହାନ୍ତି। ଗୁରୁ ଶତପଥୀଙ୍କ ଗୀତ ରଚନା, ସଙ୍ଗୀତ ମଳୟ ମିଶ୍ର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଗାଇଛନ୍ତି ନିବେଦିତା, ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପ୍ରେମାନନ୍ଦ। ପରବର୍ତ୍ତୀ କଥାଚିତ୍ର ପାଗଳ କରିଛି ପାଉଁଜି ତୋର।

0: ପ୍ରଚାର କଲୁ ଓଡ଼ିଆ କଥା ଚିତ୍ରର ଗୀତ।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ PM ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
3: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
4: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
3: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଆକାଶବାଣୀ ବଲାଙ୍ଗୀର, ଏବେ ଶୁଣିବା ହିନ୍ଦୀ କଥା ଚିତ୍ରର ଗୀତ। ପ୍ରଥମେ ଫର୍ଜ କଥା ଚିତ୍ରରୁ ଗାଇଛନ୍ତି ମହମ୍ମଦ ରଫି। ଆନନ୍ଦ ବକ୍ସିଙ୍କ ଗୀତ ରଚନା, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ହିନ୍ଦୀ କଥା ଚିତ୍ରର ଗୀତ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର। ସମୟ ସକାଳ 9ଟା ହେବାକୁ ଯାଉଛି। ଏବେ ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ

0: କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କଥାଚିତ୍ର ଜୋଏଲ ଥିଫ୍, ଗାଇଛନ୍ତି ଆଶା ଭୋସଲେ, ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ଏସ୍ ଟି ବର୍ମନ।
2: ରାତ

ଶ୍ରୋତା ବନ୍ଧୁ, ବାତାୟନ କାର୍ଯ୍ୟକ୍ରମରେ ଶୁଣୁଥିଲେ ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ଦିନ 11:10 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ବଲାଙ୍ଗୀର ବାତାୟନରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ ନଜରାନା। କଥାଚିତ୍ର ପାଇଁ କଣ୍ଠଦାନ କରିଛନ୍ତି କିଶୋର କୁମାର।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର

0: ବାତାୟନ କାର୍ଯ୍ୟକ୍ରମରେ ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
3: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
5: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ।

0: ପରିବର୍ତ୍ତନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଆକାଶବାଣୀ ବଲାଙ୍ଗୀର ଆରମ୍ଭ କରୁଛୁ ଗୃହଲକ୍ଷ୍ମୀ।

0: ନମସ୍କାର ଭଉଣୀମାନେ,
1: ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
0: ଭଉଣୀମାନେ, ପରିବେଶ କହିଲେ ଆମେ ଆମର ଚାରିପାଖରେ ଯାହା ବି ଅଛି ତାକୁ ହିଁ ବୁଝିଥାଉ, ଆଉ ସେସବୁକୁ ନେଇ ହିଁ ଆମର ଜୀବନ।
1: ଆଉ ସେଇ ପରିବେଶ କିପରି ଭାବରେ ସୁସ୍ଥ ଆଉ ନିରାମୟ ରହିବ ତା ଉପରେ ଧ୍ୟାନ ଦେବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ।
0: ଯଦି ପରିବେଶ ସୁସ୍ଥ ରହେ ତାହେଲେ ଆମେମାନେ ସୁସ୍ଥ ରହିବା, ଖୁସିରେ ଜୀବନଯାପନ କରିପାରିବା। ତେବେ ଏଇ ପରିପ୍ରେକ୍ଷୀରେ ଆଜି ଆପଣମାନଙ୍କ ପାଇଁ ରଖିଛୁ ଏକ ବିଶେଷ କାର୍ଯ୍ୟକ୍ରମ, ସବୁଜ ଧରିତ୍ରୀର ସ୍ୱପ୍ନ।
1: ଆଉ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।
0: ଏହି କାର୍ଯ୍ୟକ୍ରମର ଉପସ୍ଥାପନାରେ ଆପଣମାନଙ୍କ ଗହଣରେ ମୁଁ ଭାରତୀ,
1: ଆଉ ମୁଁ ଅନ୍ନପୂର୍ଣ୍ଣା।

0: ଧୁଧୁ ଖରାବେଳ, ମୁଣ୍ଡଫଟା ଖରା, ଶୁନଶାନ ରାସ୍ତାଘାଟ, ଦମଦମ ପାହୁଣ୍ଡ ପକାଇ ଚାଲିଛନ୍ତି ବାଟୋଇ।
1: ମନରେ ବ୍ୟଗ୍ରତା, କେମିତି ପହଞ୍ଚିବେ ଶୀଘ୍ର ଘରକୁ। କର୍ଫ୍ୟୁ ଲାଗିଲା ଭଳି ସବୁଆଡ଼ ନିଛାଟିଆ।
0: ଖବରକାଗଜ, ଟିଭି, ରେଡିଓ ଭଳି ଗଣମାଧ୍ୟମରେ ଅଂଶୁଘାତ ପ୍ରତି ସଚେତନତାର ସୂଚନା।
1: ଜରୁରୀ ନଥିଲେ ଦିନ 11ଟାରୁ 3ଟା ମଧ୍ୟରେ ବାହାରକୁ ବାହାରନ୍ତୁ ନାହିଁ।
0: ସତକୁ ସତ ଜରୁରୀ କାମ ନଥିଲେ ବାହାରକୁ କିଏ ବା ଗୋଡ଼ କାଢ଼ୁଛି।
1: ପ୍ରଚଣ୍ଡ ଗରମ, ଅସହ୍ୟ ଗୁଳୁଗୁଳିରେ ବାଟୋଇ ମନେ ପକାନ୍ତି ତାଙ୍କ ପିଲାବେଳର କଥା।

0: ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ ବଡ଼ ଗଛ ସବୁ ଠିଆ ହୋଇ ଛାଇ ପ୍ରଦାନ କରୁଥିଲେ।
1: ଗାଁ ଗଣ୍ଡା ପୁରପଲ୍ଲୀର ଆଖପାଖ ସବୁଜିମାରେ ଭରା ଥିଲା।
0: 2-4 କିଲୋମିଟର ମଧ୍ୟରେ ନିହାତି ଭାବରେ ଛୋଟ ବଡ଼ ଜଙ୍ଗଲ ଥିଲା।
1: ଚାଷ ଜମିହିଡ଼ରେ ପୋଖରୀ ଆଡ଼ିରେ ଘରବାଡ଼ି ଗଛବୃକ୍ଷ ପରିବେଷ୍ଟିତ ଥିଲା।
0: ସୁଲୁସୁଲିଆ ଶୀତଳ ବା ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ ଗଛ ଛାଇରେ ଗାଈଆଳ ଟୋକା ବସି ପ୍ରାକୃତିକ ଦୃଶ୍ୟ ଉପଭୋଗ ସତରେ କେଡ଼େ ମନୋରମ ଥିଲା।
1: ଘଞ୍ଚ ବନାନୀକୁ ଯିବା ପାଇଁ ଲୋକେ ଭୟଭୀତ ହେଉଥିଲେ। ବନ୍ୟ ଜୀବଜନ୍ତୁଙ୍କର ଜୀବନ ବି ସୁଖକର ଥିଲା।
0: ଗଛର ଡାଳପତ୍ର ଫଳମୂଳ ଖାଇ ଆନନ୍ଦରେ ବିଚରଣ କରୁଥିଲେ ସେମାନେ। କିନ୍ତୁ ଆଜିର ସମୟକୁ ଅନୁଧ୍ୟାନ କଲେ ଜୀବନ ନିରସ ମନେ ହୁଏ।
1: ସବୁଆଡ଼େ ଖାଁ ଖାଁ, କେବଳ ଖରାତାତିର ରାଜୁତି। ଜଙ୍ଗଲ ଆଜି ପଦା ହେଇଗଲାଣି।
0: ଏ ପାଖରୁ ଚାହିଁଲେ ଆର ପାଖ ସ୍ପଷ୍ଟ ଦେଖାଯାଉଛି। ବିଶାଳ ମହାମେରୁ ବୃକ୍ଷ କାଁ ଭାଁ କେଉଁଠି ତାଙ୍କର ସ୍ଥିତି ଜାହିର କରିଥିବାର ଦେଖାଯାଇଥାଏ। ପ୍ରାୟତଃ ନାହିଁ କହିଲେ ଚଳେ।

0: ବାଟୋଇର ମାନସପଟରେ ଅସୁମାରୀ ଚିନ୍ତା, କେମିତି ତିଷ୍ଠି ରହିବ ସୃଷ୍ଟି, ତାପମାତ୍ରା ସବୁବେଳେ 40 ଡିଗ୍ରୀ ଉପରେ।
1: ଦେଶର ତାପମାତ୍ରା ସୂଚକାଙ୍କରେ ବଲାଙ୍ଗୀର ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ତାପମାତ୍ରା ବୃଦ୍ଧିରେ ରେକର୍ଡ ସୃଷ୍ଟି କରିଛି। କେମିତି ମିଳିବ ତ୍ରାହି, ଖୋଜି ବସିଲା ମୂଳ କାରଣ। ଦିନକୁ ଦିନ କଟା ଚାଲିଛି ଗଛ, କମି ଚାଲିଛି ଗଛ ସଂଖ୍ୟା। ଶିଳ୍ପାୟନ ସହରୀକରଣର ଲୋଭରେ ଆଧୁନିକ ମଣିଷ ଜାଣିବି ଅଜଣା
0: ଯେଉଁ ଗଛ ତାର ଜୀବନ ତାକୁ ମୂଳରୁ ଉପାଡ଼ି ଦେଉଛି। ବୈଜ୍ଞାନିକଙ୍କ ମତରେ ପ୍ରକୃତିରେ ଥିବା ପ୍ରାଣୀ ଓ ଉଦ୍ଭିଦଙ୍କ ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ପାଇଁ 33% ଜଙ୍ଗଲ ରହିବା ଅନିବାର୍ଯ୍ୟ।
1: ପରିସଂଖ୍ୟାନ କହୁଛି ତାଠାରୁ ଖୁବ୍ କମ୍ ଆମ ପାଖରେ ଜଙ୍ଗଲ ରହିଛି, ଆଉ ତାରି ପରିଣାମ ଆମେ ଭୋଗୁଛୁ।
0: ବିଶ୍ୱ ତାପାୟନ, ଜଳବାୟୁ ପରିବର୍ତ୍ତନ, ଓଜନ ସ୍ତରରେ ଛିଦ୍ର, ଅଦିନିଆ ଅସାମାନ୍ୟ ବର୍ଷା, ସୁନାମି, ବାତ୍ୟା ଭଳି ପ୍ରକୃତିର ତାଣ୍ଡବ ଲୀଳାର ସମ୍ମୁଖୀନ ହେଉଛୁ।
1: ଏ ସମ୍ପର୍କରେ ତାଙ୍କର ମତ ଉପସ୍ଥାପନ କରନ୍ତି ଅଧ୍ୟାପିକା ଶର୍ମିଷ୍ଠା ମିଶ୍ର।
2: ଦେଖନ୍ତୁ, ପରିବେଶ ପରିବର୍ତ୍ତନ ଏବଂ ଏହାର ସୁରକ୍ଷା ଆଜି ସମଗ୍ର ବିଶ୍ୱ ପାଇଁ ସବୁଠାରୁ ବଡ଼ ଆହ୍ୱାନ ପାଲଟି ଯାଇଛି। ମାନବିକ କାର୍ଯ୍ୟକଳାପ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ବ୍ୟବହାର ଯୋଗୁଁ ଆମର ପରିବେଶ ଦିନକୁ ଦିନ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଆମ ପୃଥିବୀ ହେଉଛି ଏକମାତ୍ର ଘର। ଯଦି ଆମେ ଆଜି ପରିବେଶ ପ୍ରତି ସଜାଗ ନ ହେବା, ତେବେ ଆସନ୍ତା ପିଢ଼ି ପାଇଁ ଏକ ସୁସ୍ଥ ପୃଥିବୀ ଛାଡ଼ିଯିବା ଆମ ପାଇଁ ଅସମ୍ଭବ ହୋଇପଡ଼ିବ। କାରଣ ଆମେ ମଧ୍ୟ ଜାଣିଛୁ ଯେ ଯଦି ପରିବେଶ ସୁରକ୍ଷିତ ତ ଜୀବନ ମଧ୍ୟ ସୁରକ୍ଷିତ, ଯଦି ପରିବେଶ ଅସୁରକ୍ଷିତ ରହିଲା ତାହେଲେ ଆମର ଜୀବନ ମଧ୍ୟ ଅସୁରକ୍ଷିତ ହୋଇଯିବ। ଆଉ ମଧ୍ୟ ଯେମିତିକି ପରିବେଶରେ ଦିନ ପ୍ରତିଦିନ ଆମ ସମସ୍ୟା ସମୂହ ସବୁ ବଢିବାରେ ଲାଗିଛି, ଯେମିତିକି ଜଗତୀକରଣ ଓ ପୃଥିବୀର ତାପମାତ୍ରା ବୃଦ୍ଧି, ସବୁଜ ଗୃହ ପ୍ରଭାବ, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ, ମିଥେନ ଭଳି ଗ୍ରୀନ ହାଉସ ଗ୍ୟାସର ପରିମାଣ ବଢିବା ଯୋଗୁଁ ପୃଥିବୀରେ ହାରାହାରି ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯାହାଫଳରେ କି ଆଜି ଯେଉଁ ମେରୁ ଅଞ୍ଚଳ ରହିଛି ସେଠାର ବରଫ ଗୁଡା ତରଳି ସମୁଦ୍ର ପତନ ମଧ୍ୟ ବଢିବାରେ ଲାଗିଛି। ଆଉ ମଧ୍ୟ ରହିଛି ଯେମିତିକି ମୌସୁମୀ ପ୍ରବାହର ପରିବର୍ତ୍ତନ ହେତୁ କେତେକ ସ୍ଥାନରେ ପ୍ରବଳ ବନ୍ୟା ତ ଆଉ କେତେକ ସ୍ଥାନରେ ମରୁଡି ମଧ୍ୟ ଦେଖିବାକୁ ପଡୁଛି। ବାତ୍ୟା, ଜଙ୍ଗଲରେ ନିଆଁ ଏବଂ ଉତ୍ତପ୍ତ ଲହରୀ ବାରମ୍ବାର ଦେଖାଗଲାଣି। କଳକାରଖାନାରୁ ନିର୍ଗତ ହେଉଥିବା ଧୂଆଁ ହେଉ କିମ୍ବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବଂ କେମିକାଲ ମିଶ୍ରିତ ପାଣି ଆଜି ନଦୀ ଓ ସମୁଦ୍ରକୁ ଯାଇ ସେଠାକାର ଜଳକୁ ପ୍ରଦୂଷିତ କରୁଛି, ଯାହା ସାମୁଦ୍ରିକ ଜୀବନ ପ୍ରତି ମଧ୍ୟ ଏକ ବିପଦ ସୃଷ୍ଟି କରିବାରେ ଲାଗିଛି। ଏବଂ ଏହି ପରିବେଶ ପ୍ରଦୂଷଣ କେବଳ ଯେ

0: ରାଜ୍ୟ କିମ୍ବା ଦେଶ ପ୍ରତି ସୀମିତ ତାହା ନୁହେଁ, ଏହା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦେଖିବାକୁ ମିଳୁଛି। ଯେମିତିକି ଦୁର୍ବଳ ହେଉଥିବା କାର୍ବନ ସିଂ ଆମାଜନ ବର୍ତ୍ତମାନ ଅତ୍ୟଧିକ ଚାପରେ ରହି, ଯେଉଁଥିରେ ଏହାର ପ୍ରାୟ 47% ଜଙ୍ଗଲ ପ୍ରଚଣ୍ଡ ତାପମାତ୍ରା ମରୁଡ଼ି ଏବଂ ଜଙ୍ଗଲ କ୍ଷୟର ସମ୍ମୁଖୀନ ହେଉଛି, ଫଳରେ ସେଠାରେ ଯୋଉ ଜୀବଜନ୍ତୁ ବସବାସ କରୁଛନ୍ତି ତାଙ୍କଠୁ ଆରମ୍ଭ କରି ସେଠାକାର ପରିବେଶ ମଧ୍ୟ ଅନେକ ପ୍ରକାରରେ ପ୍ରତିରୋଧ ସୃଷ୍ଟି ହେଉଛି। ଏବଂ ସେଠାରେ ବସବାସ କରୁଥିବା ଯୋଉ ଜୀବଜନ୍ତୁ ରହିଛନ୍ତି ସେମାନଙ୍କୁ ଅନେକ ଯେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, ଏହାର ମଧ୍ୟ ଅନେକ ନିରାକରଣ ରହିଛି, ଯାହାଫଳରେ କି ଆମେ ଏକ ଉତ୍ତମ ପରିବେଶ ପାଇପାରିବା। ଯେମିତିକି ଏହା କେବଳ ଜଣଙ୍କ ଦ୍ଵାରା ପରିବର୍ତ୍ତିତ ହୋଇପାରିବ ତାହା ନୁହେଁ, ସମସ୍ତଙ୍କର ମିଳିତ ସମନ୍ୱୟରେ ନିରନ୍ତର ଚେଷ୍ଟା ବଳରେ ହିଁ ପରିବର୍ତ୍ତନ ସମ୍ଭବପର ହୋଇପାରେ। ଯେମିତିକି ବ୍ୟାପକ ବୃକ୍ଷରୋପଣ, ଯେମିତିକି ପ୍ରତ୍ୟେକ ବ୍ୟକ୍ତି ବର୍ଷକୁ ଅତି କମ୍ରେ ଗୋଟିଏ ଗଛ ତ ଲଗାଇବା ନିତ୍ୟାନ୍ତ ଆବଶ୍ୟକ ଏବଂ ତାହାର ଯତ୍ନ ମଧ୍ୟ ନେବା ଉଚିତ। କୋଇଲା, ପେଟ୍ରୋଲିୟମ, ଜୀବାଶ୍ମ ଇନ୍ଧନ ଇତ୍ୟାଦିର ବ୍ୟବହାର କମାଇବା ଏବଂ ସୌର ଶକ୍ତି, ପବନ ଶକ୍ତି, ବୈଦ୍ୟୁତିକ ଯାନ ଆଦିର ବ୍ୟବହାରକୁ ବଢାଇବା ନିତ୍ୟାନ୍ତ ଆବଶ୍ୟକତା ରହିଛି। ପ୍ଲାଷ୍ଟିକ ବର୍ଜନ ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବ୍ୟବହାର କମାଇବା କିମ୍ବା ତାର ପୁନର୍ବ୍ୟବହାର, ପୁନଃଚକ୍ରଣ ଏସବୁ ନିୟମ ଆପଣେଇବା ଉଚିତ। ପରିବେଶ ସୁରକ୍ଷା ନେଇ ବିଦ୍ୟାଳୟ, କଲେଜ ଏବଂ ସମାଜରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିତ୍ୟାନ୍ତ ଆବଶ୍ୟକ ହୋଇଗଲାଣି। ଆମ ଓଡ଼ିଆ ସାହିତ୍ୟରେ ମଧ୍ୟ ପ୍ରକୃତିକୁ ନେଇ ଅନେକ କାବ୍ୟ, କବିତା, ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି। ସେମିତିକି ସବୁଜ ସ୍ୱପ୍ନ, କଫି ଟେବୁଲ ବୁକ୍, ଏମିତି ପୁସ୍ତକ ସବୁ ପଢିବା ଉଚିତ ଏବଂ ସେଥିରୁ କିଛି ସଚେତନ ହେବା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ। ବିଶ୍ୱ ପରିବେଶ ଦିବସ ଭଳି ଦିବସ ଗୁଡିକୁ କେବଳ ପାଳନ ନ କରି ପ୍ରକୃତ କାର୍ଯ୍ୟରେ ପରିଣତ କରିବା ଆମର କର୍ତ୍ତବ୍ୟ ଅଟେ। ଦେଖନ୍ତୁ, ପ୍ରକୃତି ହେଉଛି ଆମର ମାତା ଏବଂ ପରିବେଶ ହେଉଛି ଆମ ଜୀବନର ଆଧାର। ପରିବେଶ ସୁରକ୍ଷିତ ରହିଲେ ହିଁ ମାନବ ସମାଜର ଭବିଷ୍ୟତ ସୁରକ୍ଷିତ ହୋଇପାରିବ। ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା କେବଳ ସରକାରଙ୍କର ନୁହେଁ, ବରଂ ଆମ ପ୍ରତ୍ୟେକ ନାଗରିକଙ୍କର ପରମ କର୍ତ୍ତବ୍ୟ ଅଟେ।
1: ଧରିତ୍ରୀ ବା ପୃଥିବୀ ଆମରି ମା, ତାରି କୂଳରେ ଉପଲବ୍ଧ ମୁକ୍ତ ପବନ, ବିଶୁଦ୍ଧ ଜଳ, ଗଛଲତାର ଫୁଲ ଫଳରେ ପରିପୁଷ୍ଟ ଆମର ଜୀବନ, ତହିଁରେ ଆମର ମୁକ୍ତି, ଜୀବନକୁ ଦିଏ ପରମ ତୃପ୍ତି। ସେ ପରା ଆମ ମା ପିଲାଛୁଆଙ୍କ ମନ ଜାଣି ଦରବ ପର ସେ ଆମକୁ।
2: ନାସ୍ତି ମାତୃ ସମା ଛାୟା, ନାସ୍ତି ମାତୃ ସମାଗତି, ନାସ୍ତି ମାତୃ ସମମ୍ତ୍ରାଣମ, ନାସ୍ତି ମାତୃ ସମା ପ୍ରପା। ସ୍କନ୍ଦ ପୁରାଣରେ ଏହା ବର୍ଣ୍ଣନା ରହିଛି, ଯାହାର ଅର୍ଥ ହେଉଛି ମାଙ୍କ ଭଳି କୌଣସି ଛାଇ ବା ଛାୟା ନାହିଁ, ମା ସମାନ କୌଣସି ଆଶ୍ରୟ ନାହିଁ, ମା ସମାନ କୌଣସି ସୁରକ୍ଷା ନାହିଁ, ମା ସମାନ କୌଣସି ଜୀବନଦାୟିନୀ ନାହିଁ। ତେଣୁ ତ ମାଙ୍କୁ ଦେବୀଙ୍କ ସ୍ଥାନ ଦିଆଯାଏ, ତାଙ୍କୁ ସମ୍ମାନ କରିବା, ଆଦର କରିବା ଆମର ପରମ କର୍ତ୍ତବ୍ୟ।
1: ପ୍ରକୃତି ମାତା ଆଜି ସଙ୍କଟରେ, ସବୁଜ କୋଳତାର ଧୂସର ପାଲଟିଛି, ତାରି ପ୍ରଭାବରେ ଆମ ସଭିଙ୍କ ଜୀବନ ସଙ୍କଟାପନ୍ନ। ଏଭଳି ପରିସ୍ଥିତିରୁ ମୁକୁଳିବା ପାଇଁ ମଣିଷକୁ ସୁଧୁରିବାକୁ ପଡ଼ିବ।
2: ବୃକ୍ଷ ମହାତ୍ମ୍ୟର ଗୁଣଗାନ କରି ଜୀବେଦୟା ଭାବକୁ ସଞ୍ଚାର କରିବାକୁ ହେବ। ପ୍ରକୃତି ପ୍ରେମୀ ଦିଗମ୍ବର ନାୟକ ଏ ସମ୍ପର୍କରେ କୁହନ୍ତି,
3: ଧରିତ୍ରୀ ମା ଆଜି ଜ୍ୱରରେ ପଡୁଛି, ଏ କଥାଟି ଏବେ କେବଳ କବିତା ନୁହେଁ, କଠୋର ବାସ୍ତବତା। ବଲାଙ୍ଗୀର, ଟିଟିଲାଗଡ଼, ସୋନପୁରର ତାପମାତ୍ରା 48 ଡିଗ୍ରୀ ଡେଇଁଲାଣି, ଯାହାକି ଭାରତର ଉତ୍ତପ୍ତ ସହର ମଧ୍ୟରେ ଆମ ସହର। ଚାଷ ଜଳୁଛି, ପଶୁପକ୍ଷୀ ମରୁଛନ୍ତି, ମଣିଷ ଅଂଶୁଘାତରେ ପ୍ରାଣ ହରାଉଛି। ଏ ଅତ୍ୟଧିକ ଗରମ ହଠାତ୍ ଆସିନାହିଁ, ଏହା ଆମ କର୍ମର ଫଳ। ଆମେ ବିକାଶ ନାମରେ ଜଙ୍ଗଲ କାଟିଲୁ, ପାହାଡ଼ ଭାଙ୍ଗିଲୁ, ନଦୀ ଶୁଖାଇଲୁ। ଗଛ ହେଉଛି ପୃଥିବୀର ଗୋଟେ ଗୋଟେ ଏସି, ଗୋଟିଏ ଗଛ, ବଡ ଗଛ 20ଟି ଏସି ସଙ୍ଗେ ସମାନ ଥଣ୍ଡା ଦିଏ, ତାକୁ କାଟିଦେଲେ ତାପ ବଢିବନି ତ କଣ ହେବ।
4: ପ୍ରତ୍ୟେକ ପରିବାର ବର୍ଷକୁ ଅତି କମ୍ରେ 2ଟି ଦେଶୀ ଗଛ ଲଗାଇବା, ନିମ୍ବ ହେଉ, ବର ହେଉ, ଅଶୋକ କି ଆମ୍ବ ହେଉ, ଏହି ଗଛମାନେ କମ୍ ପାଣିରେ ବଢ଼ନ୍ତି ଓ ଅଧିକ ଛାଇ ଦିଅନ୍ତି। ଆପଣମାନଙ୍କର ଜନ୍ମଦିନରେ ହେଉ, ବିବାହ ଉତ୍ସବରେ ହେଉ, ଶ୍ରାଦ୍ଧ ଦିବସରେ ହେଉ, ସ୍ମୃତି ପାଇଁ ଗଛଟିଏ ଲଗାଇବା, ପୃଥିବୀ ବଞ୍ଚାଇବା, ଆଜିଠାରୁ ଶପଥ ନେବା, ମୋ ପିଲା ପାଇଁ ମୁଁ ଗୋଟିଏ ଥଣ୍ଡା ଓ ସବୁଜ ପୃଥିବୀ ଛାଡ଼ିଯିବି, କାରଣ ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା।
1: ଉଣେଇଶହ ପଇଁଚାଳିଶ ମସିହାରେ ମିଳିତ ଜାତିସଂଘ ଗଠନ କରାଗଲା। ଏହା ପରଠାରୁ ଆନ୍ତର୍ଜାତିକ ସ୍ତରରେ ପରିବେଶର ସୁରକ୍ଷା ପାଇଁ ଉଦ୍ୟମ ଜାରି ରହିଛି।
2: ଉଣେଇଶହ ବାସ୍ତରୀ ମସିହାରେ ସ୍ୱିଡେନର ରାଜଧାନୀ ଷ୍ଟକହୋମ୍ଠାରେ ମାନବ ପରିବେଶ ସମ୍ମିଳନୀ ପରିବେଶ ମାଗ୍ନାକାର୍ଟା ଘୋଷଣା କରାହେଲା। ଉଣେଇଶହ ବୟାଅଶୀ ମସିହାରେ ମିଳିତ ଜାତିସଂଘର ସାଧାରଣ ପରିଷଦରେ ଏକ ବିଶ୍ୱ ସନନ୍ଦ ଗୃହୀତ ହେଲା।
1: ଏହାର ଉଦ୍ଦେଶ୍ୟ ଥିଲା ପ୍ରକୃତିକୁ ସମ୍ମାନ ଜଣାଇ ତାର ଜରୁରୀ ପ୍ରକ୍ରିୟାକୁ ବାଧାପ୍ରାପ୍ତ ନ କରାଇବା।
2: ପ୍ରତ୍ୟେକ ବ୍ୟକ୍ତିର ପରିବେଶଗତ ମୌଳିକ ଅଧିକାରକୁ ଆମର ସାଧାରଣ ଭବିଷ୍ୟତ ବୋଲି ଗ୍ରହଣ କରାଗଲା। ପରିବେଶର ସୁରକ୍ଷା ଓ ସଂରକ୍ଷଣ ସମଗ୍ର ବିଶ୍ୱରେ ଏକ ସାମାଜିକ ଆନ୍ଦୋଳନର ଅଂଶବିଶେଷ ହୋଇଯାଇଛି।

0: 1970 ଦଶକରୁ ଆମ ଦେଶରେ ମଧ୍ୟ ପରିବେଶର ସୁରକ୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ସଂଗଠିତ ହୋଇଯାଇଛି।
1: କେରଳର ନୀରବ ଉପତ୍ୟକା ଆନ୍ଦୋଳନ, ନର୍ମଦା ବଞ୍ଚାଓ ଆନ୍ଦୋଳନ ତଥା ଓଡ଼ିଶାର ବାଲ୍କୋ ଆନ୍ଦୋଳନ, ପସ୍କୋ ବିରୋଧୀ ଆନ୍ଦୋଳନ ପ୍ରଭୃତି ଜନମାନସରେ ପରିବେଶ ସୁରକ୍ଷାକୁ ସାମାଜିକ ଆନ୍ଦୋଳନର ରୂପ ଦେଇସାରିଛି।
0: ବିଶିଷ୍ଟ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣା ମେଧା ପାଟେକରଙ୍କ ସମେତ ଉତ୍ତରାଖଣ୍ଡ ପାର୍ବତ୍ୟାଞ୍ଚଳର ବଚନ ଦେବୀ

0: ସଚେତନତା ସୃଷ୍ଟି ପାଇଁ 1973 ମସିହାରୁ ଜୁନ୍ ମାସ 5 ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବରେ ପାଳନ କରାଯାଇ ଆସୁଛି।
1: ସାର ମର୍ମ ହେଲା, ପରିବେଶ ବଞ୍ଚିଲେ ପ୍ରକୃତି ମାତା ସୁରକ୍ଷିତ ରହିଲେ ଆମର ସୁରକ୍ଷା ସୁନିଶ୍ଚିତ।
0: ଆଜିର ସ୍ୱପ୍ନ ଧରିତ୍ରୀକୁ ସବୁଜିମାରେ ଭରିଦେବା, ସବୁଜ ଧରିତ୍ରୀ ଗଢ଼ିବା। ସବୁଜ ଧରିତ୍ରୀର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରତ୍ୟେକ ପ୍ରକୃତିର ସୁରକ୍ଷା ନେବା ଆଉ ବୃକ୍ଷରୋପଣ କରିବା।
1: ପୃଥିବୀ ହେଉଛି ଆମ ସମସ୍ତଙ୍କର ଘର। ଯଦି ଆମେ ଆଜି ସଚେତନ ନ ହେବା, ତେବେ ଆସନ୍ତାକାଲି ଆମର ଭବିଷ୍ୟତ ପିଢ଼ି ଏକ ବାସୋପଯୋଗୀ ପୃଥିବୀ ପାଇବାରୁ ବଞ୍ଚିତ ହେବେ।
0: ତେଣୁ ଆସନ୍ତୁ ସମସ୍ତେ ଶପଥ ନେବା, ପରିବେଶକୁ ସୁରକ୍ଷିତ ରଖିବା ଏବଂ ଏହି ସୁନ୍ଦର ଧରିତ୍ରୀକୁ ଆହୁରି ସବୁଜ ଓ ସୁନ୍ଦର କରି ଗଢ଼ି ତୋଳିବା।
1: ଭଉଣୀମାନେ, ଆଜି ଆପଣମାନଙ୍କ ପାଇଁ ଭେଟିଦେଲୁ ବିଶେଷ କାର୍ଯ୍ୟକ୍ରମ ସବୁଜ ଧରିତ୍ରୀର ସ୍ୱପ୍ନ।
0: କାର୍ଯ୍ୟକ୍ରମର ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ତେବେ ଭଉଣୀମାନେ, ଆଜି ତ ସମୟ ଇସାରା କଲାଣି। ଆପଣମାନଙ୍କ ପାଖରୁ ଅନେକ ଗୁଡ଼ିଏ ମତାମତ ଅପେକ୍ଷାରେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ମୁଁ ଭାରତୀ,
1: ଆଉ ମୁଁ ଅନ୍ନପୂର୍ଣ୍ଣା।
0: ନମସ୍କାର।

0: ప్రచారకులు గృహలక్ష్మి.
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 12:30 ହେବାକୁ ଯାଉଛି। ଏବେ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

0: सेहरा फिल्म का गाना था, लता मंगेशकर की आवाज, हसरत जयपुरी के बोल, रामलाल का संगीत था। हमने संगीतकार का नाम पूछा था, कुछ श्रोताओं ने गलत बताया है, कुछ श्रोताओं ने सही बताया है। एक श्रोता की टिप्पणी है, लिखा है कि प्रकृति हमें न केवल भौतिक संसाधन देती है बल्कि मानसिक शांति और आरोग्य भी देती है। प्रकृति के साथ संवाद करना हमें अपने जीवन के महत्वपूर्ण मामलों पर विस्तृत दृष्टिपात करने की एक क्षमता।
1: 50 मिनट हम जाऊँ, ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରତ ଓ ଦମନ ଗସ୍ତରେ ଯାଇ ଆଜି 21,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଭାରତର 100ତମ ରାମସାସ୍ଥଳୀ ଭାବେ ଉତ୍ତରପ୍ରଦେଶର ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ମିଳିଲା ମାନ୍ୟତା। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କଲା ରିଜର୍ଭ ବ୍ୟାଙ୍କ, ରେପୋହାର 5.25%ରେ ଅପରିବର୍ତ୍ତିତ। 65 ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଆସନ୍ତା 23 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଏବଂ ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶ ସୁରକ୍ଷାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସୁରତ ଓ କେନ୍ଦ୍ରଶାସିତ ଅଞ୍ଚଳ ଦମନ ଗସ୍ତରେ ଯାଇ 21,770 କୋଟି ଟଙ୍କାରୁ ଅଧିକ ବ୍ୟୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ। ଶ୍ରୀ ମୋଦି ପ୍ରଥମେ ହାଜରା ଗସ୍ତ କରି ଶିଳ୍ପ ଓ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ପରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବେ। ଦମନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନମୋ ବିମାନବନ୍ଦରର ନୂତନ ଟର୍ମିନାଲ କୋଠା ଓ ଅତ୍ୟାଧୁନିକ ନମୋ ହସ୍ପିଟାଲର ଉଦ୍ଘାଟନ କରିବେ। ଏହାସହ ପ୍ରଧାନମନ୍ତ୍ରୀ ଆଇକନିକ୍ ବ୍ରିଜ୍, ଦମନ ସମ୍ମେଳନ କେନ୍ଦ୍ର ଏବଂ ନିଫ୍ଟ କ୍ୟାମ୍ପସ୍ର ଶିଳାନ୍ୟାସ କରିବେ। ଲାକ୍ଷାଦ୍ୱୀପରେ ସାମୁଦ୍ରିକ ବିକାଶ ନିମନ୍ତେ 885 କୋଟି ଟଙ୍କାର ବନ୍ଦର ପ୍ରକଳ୍ପର ମଧ୍ୟ ଶ୍ରୀ ମୋଦି ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଦ୍ୱାରା କାଲ୍ପେନି ଓ କଦମତ୍ ଦ୍ୱୀପରେ ବହୁମୁଖୀ ଜେଟି ନିର୍ମାଣ ଦ୍ୱାରା ବୃହତ୍ ଯାତ୍ରୀ ଓ କ୍ରୁଜ୍ ଜାହାଜର ଯାତାୟତ ସୁବିଧା ସମ୍ଭବ ହୋଇପାରିବ। ଉତ୍ତରପ୍ରଦେଶର ବାଲିଆସ୍ଥିତ ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ଭାରତର 100ତମ ରାମସାର ସ୍ଥଳୀ ଭାବେ ମାନ୍ୟତା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ସଫଳତା ନେଇ ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଦେଶର ପ୍ରାକୃତିକ ପରିବେଶ ଓ ଆର୍ଦ୍ରଭୂମି ସଂରକ୍ଷଣ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି। ବୈଜ୍ଞାନିକ ପଦ୍ଧତି, ନବସୃଜନ, ଜନସଚେତନତା ଓ ଜନଭାଗିଦାରୀ ମାଧ୍ୟମରେ ଆର୍ଦ୍ରଭୂମି ସଂରକ୍ଷଣକୁ ସୁଦୃଢ଼ କରାଯାଉଥିବା ସେ କହିଛନ୍ତି। କର୍ଣ୍ଣାଟକରେ ଜଳସମ୍ପଦ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡି

ଦାୟିତ୍ୱ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ବେଙ୍ଗାଲୁରୁ ବିକାଶ ବିଭାଗ ଦିଆଯିବ ବୋଲି ତାଙ୍କୁ ପୂର୍ବରୁ ପ୍ରତିଶ୍ରୁତି ମିଳିଥିଲା। ତେବେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ବିବାଦର ସମାଧାନ କରାଯିବ ବୋଲି କହିଛନ୍ତି। ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଏବଂ ମାର୍ଜିନାଲ୍ ଷ୍ଟାଣ୍ଡିଂ ଫ୍ୟାସିଲିଟି ହାର ଓ ବ୍ୟାଙ୍କ ହାର 5.5% ବଳବତ୍ତର ରହିଛି। ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନକୁ 6.9%ରୁ 6.6% ହ୍ରାସ କରିଛି। ଅନ୍ୟପକ୍ଷରେ ମୁଦ୍ରାସ୍କୀତି ଆକଳନକୁ 4.6%ରୁ 5.1% ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଶିଳ୍ପ ସଂଗଠନ ଆସୋଚାମ୍ କହିଛି ରେପୋ ହାର ଅପରିବର୍ତ୍ତିତ ରହିବା ଅଭିବୃଦ୍ଧି ଏବଂ ବ୍ୟବସାୟିକ ମନୋଭାବକୁ ସୁଦୃଢ଼ କରିବ। ଆସୋଚାମ୍ର ମହାସଚିବ ସୌରଭ ସାନ୍ୟାଲ କହିଛନ୍ତି ଏହା ଅର୍ଥନୈତିକ ଅଭିବୃଦ୍ଧି ଓ ମୁଦ୍ରାସ୍କୀତି ନିୟନ୍ତ୍ରଣ ମଧ୍ୟରେ ସନ୍ତୁଳିତ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳିତ କରୁଛି। ବିଦେଶୀ ପୁଞ୍ଜି ନିବେଶକଙ୍କ ପାଇଁ କେନ୍ଦ୍ର ସରକାର ସରକାରୀ ନିବେଶରୁ ମିଳୁଥିବା ପୁଞ୍ଜି ଲାଭ ଓ ସୁଧ ଆୟ ଉପରେ ଟିକସ ଛାଡ଼ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ବ୍ୟବସ୍ଥା ଚଳିତ ବର୍ଷ April 1ରୁ ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା ଦୀର୍ଘମିଆଦୀ ବିଦେଶୀ ପୁଞ୍ଜି ପ୍ରବାହ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ ପରବର୍ତ୍ତୀ ଅଭିଯୋଗ ନିରାକରଣ ପ୍ରକ୍ରିୟାରେ 70,000ରୁ ଅଧିକ ଆବେଦନ ମିଳିଛି। ଏଥିରେ 7,314 ମାର୍କ ଯାଞ୍ଚ ଏବଂ 63,000ରୁ ଅଧିକ ପୁନଃ ମୂଲ୍ୟାୟନ ଆବେଦନ ସାମିଲ ରହିଛି। ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥାକୁ ନେଇ ସମାଲୋଚନା ହେବା ପରେ ଏହାର କାର୍ଯ୍ୟକାରିତା ନେଇ କେନ୍ଦ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 23 ତାରିଖରେ ଦ୍ୱିତୀୟ ବେସାମରିକ ସମ୍ମାନ ସମାରୋହରେ ଚଳିତ ବର୍ଷ ପାଇଁ 65 ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ମିଳିଛି। ଏଥିରେ 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରଥମ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ଗତ ମାସରେ ରାଷ୍ଟ୍ରପତି 66 ଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ 6,000ରୁ ଅଧିକ ଯୁବ ପ୍ରତିନିଧି ଏଥିରେ ଯୋଗଦେବେ। କର୍ମଚାରୀ ରାଜ୍ୟ ବୀମା ନିଗମ ଇଏସ୍ଆଇସି ପକ୍ଷରୁ 2026-27 ଶିକ୍ଷାବର୍ଷ ପାଇଁ ବୀମାଭୁକ୍ତ କର୍ମଚାରୀଙ୍କ ସନ୍ତାନ କୋଟାରେ ଏମ୍ବିବିଏସ୍, ବିଡିଏସ୍ ଓ ବିଏସ୍ସି ନର୍ସିଂ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି କୋଟାରେ ମୋଟ 783 ଆସନ ସଂରକ୍ଷିତ ରହିଛି। ଦେଶର 22 ମେଡିକାଲ, ଡେଣ୍ଟାଲ ଏବଂ ନର୍ସିଂ ପ୍ରତିଷ୍ଠାନରେ 695 ଏମ୍ବିବିଏସ୍, 28 ବିଡିଏସ୍ ଓ 60 ବିଏସ୍ସି ନର୍ସିଂ ଆସନ ରହିଛି। ଏହିସବୁ ଆସନରେ କେନ୍ଦ୍ରୀୟ କାଉନ୍ସେଲିଂ ପ୍ରକ୍ରିୟା ମାଧ୍ୟମରେ ନାମଲେଖା କରାଯିବ। ବିହାର ପାଟନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ମୀନାକ୍ଷୀ ମଦନ ରାୟ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ପାଟନାର ଲୋକଭବନରେ ଆୟୋଜିତ ସମାରୋହରେ ଜଷ୍ଟିସ୍ ରାୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 7 ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17 ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 6 ରୌପ୍ୟ ଏବଂ ଗୋଟିଏ ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନର ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପଞ୍ଜାବ ରାଜ୍ୟ ମହିଳା ଆୟୋଗ ଲୁଧିଆନାରୁ 9 ବାଳିକା ନିଖୋଜ ଘଟଣାର ନିଜ ଆଡ଼ୁ ତଦନ୍ତ ଆରମ୍ଭ କରିଛି। ଆୟୋଗର ଅଧ୍ୟକ୍ଷା ରାଜଲାଲି ଗିଲ୍ ଲୁଧିଆନା ପୁଲିସ୍ କମିଶନରଙ୍କୁ ଆସନ୍ତା 8 ସୁଦ୍ଧା ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାସରେ ଲୁଧିଆନାରୁ 9 ବାଳିକା ନିଖୋଜ ହୋଇଯାଇଥିଲା।

0: ଆମେରିକା ଓ ଇରାନ ମଧ୍ୟରେ ପରମାଣୁ ପ୍ରସଙ୍ଗକୁ ନେଇ କୂଟନୈତିକ ଆଲୋଚନା ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନକୁ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ। ଶ୍ରୀ ଟ୍ରମ୍ପ କହିଛନ୍ତି ପରମାଣୁ ନିରସ୍ତ୍ରୀକରଣ ନେଇ ଆମେରିକା ଗୁରୁତ୍ୱ ପ୍ରଦାନ କରୁଛି ଏବଂ ଉଭୟ ଦେଶ ମଧ୍ୟରେ କୌଣସି ପ୍ରକାରର ଚୁକ୍ତି ଏହା ଉପରେ ନିର୍ଭର କରିବ। ଅନ୍ୟପକ୍ଷରେ ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଏବଂ ରିପବ୍ଲିକାନ୍ ନେତାମାନେ କହିଛନ୍ତି ଚୀନ୍ ଉପରେ ଆର୍ଥିକ ନିର୍ଭରଶୀଳତା ହ୍ରାସ କରିବାରେ ଆମେରିକା ଉଲ୍ଲେଖନୀୟ ପ୍ରଗତି କରିଛି। ଚୀନ୍ ସହ ବାଣିଜ୍ୟ ନିଅଣ୍ଟ ଗତବର୍ଷ 32% ହ୍ରାସ ପାଇଥିବା ସେମାନେ କହିଛନ୍ତି। ଭାରତ ବ୍ରିଟେନ୍ ଦୃଷ୍ଟିକୋଣ 2035 ସମୀକ୍ଷା କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବ୍ରିଟେନ୍ର ବୈଦେଶିକ ସଚିବ ୟେଭେଟ୍ କୁପର ବୈଠକରେ ଯୋଗ ଦେଇଥିଲେ। ଉଭୟ ନେତା ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ ଏବଂ ସ୍ୱଚ୍ଛ ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସାରା ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ଆଜି ପାଳନ କରାଯାଉଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ 1973 ପ୍ରତିବର୍ଷ ଜୁନ୍ 5 ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ ହେଉଛି। ବିଶ୍ୱ ପରିବେଶ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍କତି ଓମ୍ ବିର୍ଲା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ଦେଶବାସୀଙ୍କୁ ଜୈବ ବିବିଧତାର ସୁରକ୍ଷା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ ପେଡ଼ ମା' କେ ନାମ ଅଭିଯାନର ସଫଳତା ଉଲ୍ଲେଖ କରି ପରିବେଶ ସୁରକ୍ଷାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୁରତ ଓ ଦମନ ଗସ୍ତରେ ଯାଇ ଆଜି 21,000 କୋଟି ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଭାରତର 100ତମ ରାମସାସ୍ଥଳୀ ଭାବେ ଉତ୍ତରପ୍ରଦେଶର ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ମିଳିଲା ମାନ୍ୟତା। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କଲା ରିଜର୍ଭ ବ୍ୟାଙ୍କ, ରେପୋ ହାର 5.25% ଅପରିବର୍ତ୍ତିତ। 65 ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଆସନ୍ତା 23 ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. Prime Minister Narendra Modi to dedicate and lay foundation stone of multiple development projects worth over 18,800 crore rupees in Gujarat today. Centre grants tax exemption to foreign institutional investors on capital gains in government securities. RBI keeps repo rate unchanged at 5.25%, reduces GDP growth projection to 6.6% from 6.9% for the current fiscal. Nepal Foreign Minister Shishir Karnal to arrive in New Delhi on 3-day visit today. World Environment Day being observed, government inaugurates 18 Namo Oxygen Parks in New Delhi. And India to take on arch rivals Pakistan in semi-final of Men's Under 18 Asia Cup Hockey in Japan this evening. Prime Minister Narendra Modi will visit Surat today to launch multiple development projects worth over 18,800 crore rupees spanning the road, power and industrial sectors. The Prime Minister will first visit Hajira and will review ongoing industrial and infrastructure operations before addressing a large public gathering in the afternoon. Later in the evening, the Prime Minister is scheduled to visit Daman to inaugurate and lay the foundation stone for various projects worth around 2,970 crore rupees, including major healthcare and aviation infrastructure to the nation, besides laying foundation stones for crucial maritime projects for the Union Territory of Lakshadweep. We have a report from our correspondent.
2: Prime Minister Narendra Modi will inaugurate the new terminal building of Namo Airport and modern Namo Hospital in Daman today, strengthening the regional air connectivity and healthcare access for the Union Territory. He will also lay the foundation stone for several landmark infrastructure projects, including the iconic bridge, Daman Convention Center and NIFT Campus. In a significant step for maritime development, Prime Minister will additionally lay the foundation stone for port projects worth 885 crore rupees for the Union Territory of Lakshadweep. These projects will develop

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରକୃତିରୁ ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ। ପୁରୀଠାରେ ଚାଲି

ଥିବା ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 11 ବିଷୟରେ ହୋଇଛି ଆଲୋଚନା ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1973 ପ୍ରତିବର୍ଷ ଜୁନ୍ 5 ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭୁବନେଶ୍ୱର ଲୋକସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ଶୀର୍ଷକ ଆଲୋଚନାଚକ୍ରରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ, ଏକ ସବୁଜ, ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ରାଜ୍ୟ ଅଗ୍ରସର ହେଉଛି। ପରିବେଶ ସୁରକ୍ଷାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା, ଏଆଇ ଆଧାରିତ ଅଗ୍ନି ଚିହ୍ନଟ ବ୍ୟବସ୍ଥା, ହେନ୍ତାଳ ବନର ପୁନରୁଦ୍ଧାର, ଇକୋ ଟୁରିଜିମ୍ର ବିକାଶ, ନନ୍ଦନକାନନର ଆଧୁନିକୀକରଣ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ସମ୍ମାନପ୍ରାପ୍ତ 205 ଅନୁଷ୍ଠାନ ଏବଂ 207 ବ୍ୟକ୍ତିଙ୍କୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଅଭିନନ୍ଦନ ଜଣାଇଥିଲେ। ପରିବେଶ ଅନୁକୂଳ ଜୀବନଶୈଳୀକୁ ବ୍ୟବହାର କରି ପରିବେଶ ସୁରକ୍ଷା ଦିଗରେ ଏକ ଜନ ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି। ରାଜ୍ୟର 3 ଶ୍ରେଷ୍ଠ ପରିବେଶ ସୁରକ୍ଷା ଇକୋ କ୍ଲବ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରକୃତିର ସୁରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ, ଜଳ ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପରିବେଶ ସୁରକ୍ଷା ଆଗାମୀ ପିଢ଼ିମାନଙ୍କର ସମୃଦ୍ଧି ଓ କଲ୍ୟାଣ ପାଇଁ ଏକ ନିବେଶ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପରିବେଶ ସମାରୋହରେ ଆଜି କେନ୍ଦ୍ର ଶିକ୍ଷା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ ପେଡ୍ ମା କେ ନାମ ଅଭିଯାନକୁ ଅଧିକ ତ୍ୱରାନ୍ୱିତ ଓ କାର୍ଯ୍ୟାଭିମୁଖୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ମା ପାଇଁ ଗଛଟିଏ ଅଭିଯାନରେ ବିଧାୟକ ଗୌରୀଶଙ୍କର ମାଝି ଯୋଗଦେଇ ବୃକ୍ଷରୋପଣ କରିଥିଲେ। ନୂଆପଡ଼ା ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ବିଧାୟକ ଜୟ ଢୋଲକିଆ ଯୋଗଦେଇ ଉନ୍ନୟନ କାର୍ଯ୍ୟରେ ଗଛକୁ କଟା ନ ଯାଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆହ୍ୱାନ ଦେଇଥିଲେ। ବିଶ୍ୱ ପରିବେଶ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କୁଲାରିକୁଦ ଦ୍ୱୀପଠାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗ ଦେଇଥିଲେ। ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 23 ଦ୍ୱିତୀୟ ବେସାମରିକ ସମ୍ମାନ ସମାରୋହରେ ଚଳିତ ବର୍ଷ ପାଇଁ 65 ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ମିଳିଛି। ଏଥିରେ 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରଥମ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ଗତ ମାସରେ ରାଷ୍ଟ୍ରପତି 66 ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ହାର ଓ ବ୍ୟାଙ୍କ ହାର 5.5% ବଳବତ୍ତର ରହିଛି।
ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଆସନ୍ତା 8 ତାରିଖରେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି। 11

ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା 18 ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର ତୃତୀୟ ଦିବସରେ ଆଜି ଉଦ୍ଯାପନୀ ହେଉଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞ

ପରିଚାଳନା ନେଇ ପ୍ରଶାସନିକ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାରମ୍ଭିକ ସୂଚନା, ବାତ୍ୟା ଓ ବନ୍ୟା ସହ୍ୟ କରିପାରୁ ନଥିବା ଘର ଓ ରାସ୍ତା ସମେତ ପ୍ରାକୃତିକ ଆଧାରିତ ସମାଧାନ ନେଇ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଅପରାହ୍ନରେ ଆଜି ପୁରୀ କୋଣାର୍କ ବେଳାଭୂମି ରାମଚଣ୍ଡୀଠାରେ ବିପର୍ଯ୍ୟୟ ପରିଚାଳନା ନେଇ ଏକ ଡେମୋ ପ୍ରଦର୍ଶନ କରାଯିବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକର ଗ୍ରୀଷ୍ମ ଅବକାଶ ଅବଧିକୁ ବୃଦ୍ଧି କରାଯିବା ନେଇ ସରକାର ବିଚାର କରୁଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଗାମୀ ଦିନରେ ପାଣିପାଗ ପରିସ୍ଥିତିର ସମୀକ୍ଷା ପରେ ଗ୍ରୀଷ୍ମ ଅବକାଶ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବୋଚ୍ଚ ପ୍ରାଥମିକତା ବୋଲି ମଧ୍ୟ ଶ୍ରୀ ଗଣ୍ଡ କହିଛନ୍ତି। ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଗତ ଏପ୍ରିଲ 27 ତାରିଖଠାରୁ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଗୁଆ ଗ୍ରୀଷ୍ମ ଅବକାଶ ଘୋଷଣା କରିଥିଲେ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ନେଇ ବୈଠକରେ ଆଲୋଚନା କରାଯାଇଛି। ଗତ 31 ତାରିଖରେ ଅନୁଷ୍ଠିତ 36 ନିଯୋଗ ନୀତି ସବ୍କମିଟି ବୈଠକରେ ଅନୁମୋଦିତ ହୋଇଥିବା ରଥଯାତ୍ରା ଓ ସ୍ନାନଯାତ୍ରାଦିର ବ୍ୟବସ୍ଥାବଳୀକୁ ଅନୁମୋଦନ କରାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକରେ ବିବରଣୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ସରକାର ଯୋଗାଇ ଦେଉଥିବା ସମସ୍ତ ସୁବିଧା ଉପଲବ୍ଧି ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ୱାସସ୍ ପଦ୍ଧତି ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି। ପୁରୁଣା ନଥିପତ୍ରକୁ ସମ୍ପୂର୍ଣ୍ଣ ରୂପେ କମ୍ପ୍ୟୁଟରକରଣ କରାଯାଇଛି। ସରକାରୀ ଅଧିକାରୀମାନଙ୍କ କାମରେ ସ୍ୱଚ୍ଛତା ଆଣିବା ସହିତ ଧାର୍ଯ୍ୟ ସମୟରେ ଲୋକମାନଙ୍କୁ ସରକାରୀ ସେବା ଯୋଗାଇ ଦେବା ୱାସସ୍ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି। ୱାସସ୍ ପଦ୍ଧତିରେ 25,153 ଫାଇଲକୁ କମ୍ପ୍ୟୁଟରକରଣ କରାଯାଇ କାର୍ଯ୍ୟରେ ବ୍ୟବହାର ଉପଯୋଗୀ କରାଯାଇଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି। ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅନ୍ତର୍ଗତ ଭଟ୍ଟସାହି ବିଦ୍ୟାଳୟରେ ମୋ ଗାଁ ମୋ ତହସିଲ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। 200 ଜଣଙ୍କ ଜମିଖାତା ସଂଶୋଧନ ତଥା ବିଭିନ୍ନ ଅଭିଯୋଗ ମଧ୍ୟରୁ 33 ଜଣଙ୍କୁ ଜମି ଖତିଆନ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 2026 ନିମନ୍ତେ ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି। ପ୍ରାର୍ଥୀମାନେ ଆସନ୍ତା ରବିବାର ସୁଦ୍ଧା ପଞ୍ଜୀକରଣ ସମ୍ପୂର୍ଣ୍ଣ କରି ଆବେଦନପତ୍ର ଦାଖଲ କରିପାରିବେ। ଏନ୍ସିଇଆର୍ଟି ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମ ଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଏତେବେଳ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଉମଙ୍ଗ।

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆପଣ ସମସ୍ତଙ୍କୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଶୁଲ୍ଭା
1: ଓ ମୁଁ ଜ୍ୟୋତିସ୍ମିତା। ଶ୍ରୋତା ବନ୍ଧୁ, ଜୀବନ ବଜାୟ ରଖିବା ଏବଂ ଭଲ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ନିରାପଦ ଖାଦ୍ୟ ପାଇବା ଗୁରୁତ୍ୱପୂର୍ଣ୍ଣ। ଖାଦ୍ୟଜନିତ ରୋଗଗୁଡ଼ିକ ସାଧାରଣତଃ ସଂକ୍ରାମକ କିମ୍ବା ବିଷାକ୍ତ ପ୍ରକୃତିର ଏବଂ ପ୍ରାୟତଃ ଆଖିରେ ଅଦୃଶ୍ୟ, ଯାହା ଦୂଷିତ ଖାଦ୍ୟ କିମ୍ବା ପାଣି ମାଧ୍ୟମରେ ଶରୀରରେ ପ୍ରବେଶ କରୁଥିବା ଜୀବାଣୁ, ଭାଇରସ୍, ପରଜୀବୀ କିମ୍ବା ରାସାୟନିକ ପଦାର୍ଥ ଯୋଗୁଁ ହୋଇଥାଏ। ଖାଦ୍ୟ ଶୃଙ୍ଖଳର ପ୍ରତ୍ୟେକ ପର୍ଯ୍ୟାୟରେ ଉତ୍ପାଦନଠାରୁ ଅମଳ, ପ୍ରକ୍ରିୟାକରଣ, ସଂରକ୍ଷଣ, ବଣ୍ଟନ, ପ୍ରସ୍ତୁତି ଏବଂ ବ୍ୟବହାର ପର୍ଯ୍ୟନ୍ତ ଖାଦ୍ୟ ନିରାପଦ ରହିବା ନିଶ୍ଚିତ କରିବାରେ ଖାଦ୍ୟ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାର୍ଷିକ ପ୍ରାୟ 600 ନିୟୁତ ଲୋକ ଖାଦ୍ୟଜନିତ ରୋଗର ଶିକାର ହେଉଥିବାରୁ ଅସୁରକ୍ଷିତ ଖାଦ୍ୟ ମାନବ ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ପାଇଁ ଏକ ବିପଦ, ଯାହା ଅସମ୍ପୂର୍ଣ୍ଣ ଭାବରେ ଦୁର୍ବଳ ଏବଂ ସୀମାନ୍ତ ଲୋକଙ୍କୁ, ବିଶେଷ କରି ମହିଳା ଏବଂ ପିଲାମାନଙ୍କୁ, ସଂଘର୍ଷ ଦ୍ୱାରା ପ୍ରଭାବିତ ଜନସଂଖ୍ୟା ଏବଂ ପ୍ରବାସୀମାନଙ୍କୁ ପ୍ରଭାବିତ କରେ। ସେଇଥିପାଇଁ ଖାଦ୍ୟ ବିଷୟରେ ଆଉ ବିସ୍ତୃତ ଭାବରେ ଜାଣିବା ପାଇଁ 7 ଜୁନ୍‌ରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳିତ କରାଯାଏ।

0: କରାଯାଏ। ଏହି ଦିବସର ଲକ୍ଷ୍ୟ ହେଉଛି ଖାଦ୍ୟ ସୁରକ୍ଷା, ମାନବ ସ୍ୱାସ୍ଥ୍ୟ, ଆର୍ଥିକ ସମୃଦ୍ଧି, କୃଷି ବଜାର ପ୍ରବେଶ, ପର୍ଯ୍ୟଟନ ଏବଂ ସ୍ଥାୟୀ ବିକାଶରେ ଯୋଗଦାନ ଦେଇ ଖାଦ୍ୟଜନିତ ବିପଦକୁ ରୋକିବା, ଚିହ୍ନଟ କରିବା ଏବଂ ପରିଚାଳନା କରିବାରେ ସାହାଯ୍ୟ କରିବା ପାଇଁ ଧନ ଆକର୍ଷଣ କରିବା ଏବଂ କାର୍ଯ୍ୟକୁ ପ୍ରେରଣା ଦେବା।
1: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଏବଂ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ FAO ସଦସ୍ୟ ରାଷ୍ଟ୍ର ଏବଂ ଅନ୍ୟ ପ୍ରାସଙ୍ଗିକ ସଂଗଠନ ସହିତ ମିଳିତ ଭାବରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନକୁ ସହଜ କରିଛନ୍ତି। ଏହି ଅନ୍ତର୍ଜାତୀୟ ଦିବସ ହେଉଛି ଆମେ ଖାଉଥିବା ଖାଦ୍ୟ ନିରାପଦ ସାଧାରଣ କାର୍ଯ୍ୟସୂଚୀରେ ମୁଖ୍ୟଧାରାର ଖାଦ୍ୟ ସୁରକ୍ଷାକୁ ସାମିଲ କରିବା ଏବଂ ବିଶ୍ୱବ୍ୟାପୀ ଖାଦ୍ୟଜନିତ ରୋଗର ଭାର ହ୍ରାସ କରିବା ପାଇଁ ପ୍ରୟାସକୁ ମଜବୁତ କରିବାର ଏକ ସୁଯୋଗ। ଖାଦ୍ୟ ସୁରକ୍ଷା ସମସ୍ତଙ୍କର ବ୍ୟବସାୟ ସ୍ଲୋଗାନ ଅଧୀନରେ ଏହି କାର୍ଯ୍ୟଭିତ୍ତିକ ଅଭିଯାନ ବିଶ୍ୱ ଖାଦ୍ୟ ସୁରକ୍ଷା ସଚେତନତାକୁ ପ୍ରୋତ୍ସାହିତ କରେ ଏବଂ ଦେଶ ଏବଂ ନିଷ୍ପତ୍ତି ନିର୍ମାତା, ଘରୋଇ କ୍ଷେତ୍ର, ନାଗରିକ ସମାଜ, ଜାତିସଂଘ ସଂଗଠନ ଏବଂ ସାଧାରଣ ଜନତାଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ କରିଥାଏ। ଖାଦ୍ୟ ଉତ୍ପାଦନ, ସଂରକ୍ଷଣ, ପରିଚାଳନା ଏବଂ ବ୍ୟବହାର କରିବାର ପଦ୍ଧତି ଆମ ଖାଦ୍ୟର ସୁରକ୍ଷାକୁ ପ୍ରଭାବିତ କରେ। ବିଶ୍ୱ ଖାଦ୍ୟ ମାନଦଣ୍ଡ ପାଳନ କରିବା, ଜରୁରୀକାଳୀନ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ସମେତ ପ୍ରଭାବଶାଳୀ ନିୟାମକ ଖାଦ୍ୟ ନିୟନ୍ତ୍ରଣ ବ୍ୟବସ୍ଥା ସ୍ଥାପନ କରିବା, ସ୍ୱଚ୍ଛ ଜଳ ଉପଲବ୍ଧତା ପ୍ରଦାନ କରିବା, ଉତ୍ତମ କୃଷି ଅଭ୍ୟାସ ପ୍ରୟୋଗ କରିବା, ଖାଦ୍ୟ ବ୍ୟବସାୟ ପରିଚାଳକମାନଙ୍କ ଦ୍ୱାରା ଖାଦ୍ୟ ସୁରକ୍ଷା ପରିଚାଳନା ବ୍ୟବସ୍ଥାର ବ୍ୟବହାରକୁ ସୁଦୃଢ଼ କରିବା ଏବଂ ସୁସ୍ଥ ଖାଦ୍ୟ ପସନ୍ଦ କରିବା ପାଇଁ ଗ୍ରାହକମାନଙ୍କର କ୍ଷମତା ନିର୍ମାଣ କରିବା ହେଉଛି କିଛି ଉପାୟ ଯେଉଁଥିରେ ସରକାର, ଅନ୍ତର୍ଜାତୀୟ ସଂଗଠନ, ବୈଜ୍ଞାନିକ, ଘରୋଇ କ୍ଷେତ୍ର ଏବଂ ନାଗରିକ ସମାଜ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିଥାନ୍ତି।

0: ବୃଦ୍ଧି କରିବ। ଏହି ଚ୍ୟାଲେଞ୍ଜ ଗୁଡ଼ିକ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ଉତ୍ପାଦକ ଏବଂ ପରିଚାଳକଙ୍କ ଉପରେ ଅଧିକ ଦାୟିତ୍ୱ ଲାଗେ। ଉତ୍ପାଦ ବଣ୍ଟନର ଗତି ଏବଂ ପରିସର ଯୋଗୁଁ ସ୍ଥାନୀୟ ଘଟଣାଗୁଡ଼ିକ ଶୀଘ୍ର ଅନ୍ତର୍ଜାତୀୟ ଜରୁରୀକାଳୀନ ପରିସ୍ଥିତିରେ ପରିଣତ ହୋଇପାରେ। ଖାଦ୍ୟ ପ୍ରଦୂଷଣ ଏବଂ ରୋଗ କିମ୍ବା ମୃତ୍ୟୁ ମଧ୍ୟରେ କାରଣଗତ ସମ୍ପର୍କ ସ୍ଥାପନ କରିବାରେ ଅସୁବିଧା ଏବଂ ରିପୋର୍ଟିଂ ନହେବା କାରଣରୁ ସାଧାରଣ ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ଉପରେ ଖାଦ୍ୟଜନିତ ରୋଗର ବୋଝକୁ ପ୍ରାୟତଃ ଅଣଦେଖା କରାଯାଇଛି।
1: ଖାଦ୍ୟଜନିତ ରୋଗର ବିଶ୍ୱଭାର ଆକଳନ ଉପରେ WHO ରିପୋର୍ଟରେ ବିଶ୍ୱ ଏବଂ ଉପ ଆଞ୍ଚଳିକ ସ୍ତରରେ 31 ଖାଦ୍ୟଜନିତ ଏଜେଣ୍ଟ ଜୀବାଣୁ ଭାଇରସ୍ ପରଜୀବୀ ବିଷାକ୍ତ ପଦାର୍ଥ ଏବଂ ରାସାୟନିକ ପଦାର୍ଥ ଦ୍ୱାରା ରୋଗ ଭାରର ପ୍ରଥମ ଆକଳନ ଉପସ୍ଥାପନ କରାଯାଇଥିଲା, ଯାହା ଦର୍ଶାଉଛି ଯେ ଗୋଟିଏ ବର୍ଷରେ 600 ଅଧିକ ଖାଦ୍ୟଜନିତ ରୋଗ ଏବଂ 420,000 ମୃତ୍ୟୁ ହୋଇପାରେ। ଖାଦ୍ୟଜନିତ ରୋଗର ଭାର ଅସମାନ ଭାବରେ ଦୁର୍ବଳ ପରିସ୍ଥିତିରେ ଥିବା ଗୋଷ୍ଠୀଗୁଡ଼ିକ ଉପରେ ଏବଂ ବିଶେଷ କରି 5 କମ୍ ବୟସର ପିଲାମାନଙ୍କ ଉପରେ ପଡ଼ିଥାଏ, ଯାହା ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ସର୍ବାଧିକ। ଖାଦ୍ୟ ସୁରକ୍ଷା ପୃଷ୍ଟିସାର ପରସ୍ପର ସହିତ ଅବିଚ୍ଛେଦ୍ୟ ଭାବରେ ଜଡ଼ିତ। ପ୍ରତିବର୍ଷ ପ୍ରାୟ 600 ବିଶ୍ୱରେ ପ୍ରାୟ 10 ଜଣେ ଦୂଷିତ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୁଅନ୍ତି ଏବଂ 420,000 ଲୋକର ମୃତ୍ୟୁବରଣ ହୋଇଥାଏ।
0: ଶ୍ରୋତା ବନ୍ଧୁ, ଜୀବନକୁ ବଜାୟ ରଖିବା ଏବଂ ଭଲ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ ଉପଲବ୍ଧତା ଗୁରୁତ୍ୱପୂର୍ଣ୍ଣ। କ୍ଷତିକାରକ ଜୀବାଣୁ ଭାଇରସ୍ ପରଜୀବୀ କିମ୍ବା ରାସାୟନିକ ପଦାର୍ଥ ଥିବା ଅସୁରକ୍ଷିତ ଖାଦ୍ୟ ଡାଇରିଆ ଠାରୁ ଆରମ୍ଭ କରି କର୍କଟ ରୋଗ ପର୍ଯ୍ୟନ୍ତ 200 ଅଧିକ ରୋଗର କାରଣ ହୋଇଥାଏ। ଏହା ରୋଗ ଏବଂ କୁପୋଷଣର ଏକ ଦୁଷ୍ଟ ଚକ୍ର ମଧ୍ୟ ସୃଷ୍ଟି କରେ, ବିଶେଷ କରି ଶିଶୁ ଛୋଟ ପିଲା ବୃଦ୍ଧ ଏବଂ ଅସୁସ୍ଥ ଲୋକଙ୍କୁ ପ୍ରଭାବିତ କରିଥାଏ। ଖାଦ୍ୟ ସୁରକ୍ଷା ଏବଂ ସୁଦୃଢ଼ ଖାଦ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସରକାର ଖାଦ୍ୟ ଉତ୍ପାଦକ ଏବଂ ଗ୍ରାହକଙ୍କ ମଧ୍ୟରେ ଭଲ ସହଯୋଗ ଆବଶ୍ୟକ। ଖାଦ୍ୟ ସୁରକ୍ଷା ହେଉଛି ବ୍ୟକ୍ତିର ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ପରିବାର ପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, ତେଣୁ ଏହା ଉପରେ ଜନସଚେତନତା ଏକାନ୍ତ ଆବଶ୍ୟକ।
1: ତେବେ ଶ୍ରୋତା ବନ୍ଧୁ, ଏଇତ ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଆଶା ଏହି କାର୍ଯ୍ୟକ୍ରମଟି ଆପଣ ସମସ୍ତଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ, ତେବେ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 767001।
0: ଆପଣମାନେ ଆମ ସହିତ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8114659464। ଆଉ ମଧ୍ୟ ଆପଣମାନେ ଆମ ସହିତ ଇମେଲ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ। ଆମ ମେଲ୍ ଆଇଡ଼ିଟି ହେଲା airbalangir@gmail.com।
1: ତେବେ ଆପଣ ସମସ୍ତଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ ରହୁଛୁ।
0: ନମସ୍କାର।

ସେ ସୌଲାଜୀ ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶକ୍ତି ମିଶ୍ର ଗାଇଥିବା ସୁଗମ ସଙ୍ଗୀତଟିଏ ଶୁଣନ୍ତୁ।

ଶକ୍ତି ମିଶ୍ର ଗାଇଥିବା ସୁଗମ ସଙ୍ଗୀତଟିଏ ଶୁଣୁଥିଲେ। ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ଏଫ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। କାର୍ଯ୍ୟକ୍ରମର ସୂଚନା ସନ୍ଧ୍ୟା 6:10 ପ୍ରଚାର କରିବୁ ଓଡ଼ିଆ ଭକ୍ତି ଗୀତ, 6:30 ଆଞ୍ଚଳିକ ଗୀତ, ଜିଲ୍ଲା ହାଲଚାଲର ସମୟ 7:25, ଏଥିରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲାର ଖବର। କୃଷିଭିତ୍ତିକ କାର୍ଯ୍ୟକ୍ରମ ଖେତଖୋଲା 7:30, ଏଥିରେ ଶୁଣିବେ ମନୋରଞ୍ଜନୀ। ଓଡ଼ିଆ ସୁଗମ ସଙ୍ଗୀତ ପ୍ରଚାର କରିବୁ 8:00। 8:15 ଧାରାବାହିକ ତୁଳସୀ ରାମାୟଣର 57ତମ ଭାଗ। ହିନ୍ଦୀ ଭକ୍ତି ଗୀତଟିଏ ଶୁଣିବେ 8:25। 8:30 ହିନ୍ଦୀ ସୁଗମ ସଙ୍ଗୀତ। 9:15 ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। ଧାରାବାହିକ ରାମଲୀଳାର 53ତମ ଭାଗ ପ୍ରଚାର କରିବୁ 10:00। 10:30 ଗୀତ ଗଜଲ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଆଶା ଭୋସଲେ ଏବଂ ଗୁଲାମ ମଲ୍ଲିକ। 11:10 ଭାରତ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲିକରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥର ଆସନ୍ତାକାଲି ସକାଳ 6:05 ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା। 6:30 ଆଜିର ଭାବନା। ଶ୍ରୀମଦ୍ ଭାଗବତର 472ତମ ଭାଗ ସକାଳ 6:35। ଓଡ଼ିଆ ଭକ୍ତି ଗୀତ ଶୁଣିବେ 7:25। ଚାଷର ହାଲର ସମୟ 7:35। ଶ୍ରୀରାମଚରିତ ମାନସର 306ତମ ଭାଗ ସକାଳ 7:40। ଏନ୍ତା ଏନ୍ତା କଥା ପ୍ରଚାର ସମୟ 7:50। 7:55 ଓଡ଼ିଆ ଦେଶଭକ୍ତି ଗୀତଟିଏ ଶୁଣିବେ। ହିନ୍ଦୀ କଥାଚିତ୍ରର ଗୀତ ସକାଳ 8:30। 8:45 ଓଡ଼ିଆ କଥାଚିତ୍ରର ଗୀତ ସକାଳ 9:00 ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। ଏଥିଲା କାର୍ଯ୍ୟକ୍ରମର ସୂଚନା।

0: ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତ। ଗୀତ ଗୁଡ଼ିକ ରଚନା କରିଥିଲେ ଅଲେଖ ବିଶ୍ୱାଳ। କଣ୍ଠଶିଳ୍ପୀ ମାନିଥିଲେ ଭିକାରୀ ଚରଣ ବଳ, ଦୁଃଖୀ ଶ୍ୟାମ ତ୍ରିପାଠୀ, ନମିତା ଅଗ୍ରଭାଲ ଏବଂ ଅରବିନ୍ଦ ମୁତୁଲି।
1: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ

0: ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଥିବା ଆଞ୍ଚଳିକ ଗୀତ, ପ୍ରଥମେ କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ, ଗୀତ ରଚନା ବ୍ରହ୍ମାନନ୍ଦ ପଞ୍ଚୁର।

ଶୁଣୁଥିଲେ ଆଞ୍ଚଳିକ ଗୀତ। କଣ୍ଠଶିଳ୍ପୀମାନେ ଥିଲେ ଆଶାଲତା ଷଡ଼ଙ୍ଗୀ ଏବଂ ଶ୍ରୀକାନ୍ତ ମୋହନ ବାରିକ। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ପ୍ରଥମେ କିଛି ସୂଚନା ଓ ବିଜ୍ଞାପନ ସହ ଓଡ଼ିଆରେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ପରେ।

0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ, ବିଶ୍ୱ ପରିବେଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଟକୁ

0: ଅଛନ୍ତି ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25ଟି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। 1973 ମସିହାରୁ ପ୍ରତିବର୍ଷ ଜୁନ୍ 5 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନଠାରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଅଟଳ ବନରେ ଚାରାରୋପଣ କରି ରାଜ୍ୟପାଳ କହିଛନ୍ତି, ପରିବେଶକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଚାରାରୋପଣ କରି ନିଜର ଯୋଗଦାନ ରଖିବା ଆବଶ୍ୟକ। ଏକ ପେଡ଼ ମାକେ ନାମ ଅଭିଯାନ ଅଧୀନରେ ଅତିକମ୍ରେ ଗୋଟିଏ ଲେଖାଏଁ ଚାରାରୋପଣ କରିବାକୁ ରାଜ୍ୟବାସୀଙ୍କୁ ରାଜ୍ୟପାଳ ନିବେଦନ କରିଛନ୍ତି। ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଯୁବପିଢ଼ି ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବାନ ଏକାଡେମୀ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆନ୍ ୱାଟର ୱାର୍କସ୍ ଆସୋସିଏସନ୍ IWWA ସଭାପତି ଯନ୍ତ୍ରୀ ହାଡ଼ିବନ୍ଧୁ ବେହେରା ଯୋଗଦେଇ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଏକ ସବୁଜ, ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ଦୃଢ଼ତାର ସହ ଅଗ୍ରଗତି କରୁଛନ୍ତି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ଓ ସୁସ୍ଥ ପରିବେଶ ଗଢ଼ିତୋଳିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପାରମ୍ପରିକ ଚାଷ ପଦ୍ଧତି ପରିବେଶ ସୁରକ୍ଷାରେ ସହାୟକ ହେଉଥିବାରୁ ଏହାର ମୂଳତତ୍ତ୍ୱକୁ ଧ୍ୟାନରେ ରଖି ନୂତନ ପ୍ରଣାଳୀ ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ବ୍ୟକ୍ତି, ସମାଜ ଓ ପରିବେଶ ପରସ୍ପରର ପରିପୂରକ, ଏହାର ସନ୍ତୁଳନ ବଜାୟ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ଏହି ଅବସରରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପରିବେଶ ସୁରକ୍ଷା ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ପରିବେଶ ସୁରକ୍ଷା ସମ୍ପର୍କରେ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହନ୍ତି,
1: 2026 ମସିହାର ଯୋଉ ଥିମ୍ ବା ଭିତ୍ତି ବିଷୟବସ୍ତୁ ରଖାଯାଇଛି, ଇଂରାଜୀରେ କହିଲେ ଆମେ ତାକୁ କହିବା ଇନ୍ସପାୟାର୍ଡ ବାଇ ନେଚର ଫର୍ କ୍ଲାଇମେଟ୍ ଫର୍ ଆୱାର ଫ୍ୟୁଚର। ଓଡ଼ିଆରେ ହେଲା ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇ ଜଳବାୟୁ ଓ ଭବିଷ୍ୟତର ସୁରକ୍ଷା। ତ ଆମେ ଯାହା କିଛି ସୁରକ୍ଷା କରିବା, ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା, ତା ପ୍ରକୃତିକୁ ଜଡିତ କରିକି ପ୍ରକୃତିର ସୁରକ୍ଷା ମାଧ୍ୟମରେ ଏ ସମସ୍ତ କାର୍ଯ୍ୟକ୍ରମ ଆମକୁ ହାତକୁ ନେବାକୁ ପଡିବ। ପ୍ରକୃତିକୁ ଭିତ୍ତି କରିକି ଯୋଉ ବିଭିନ୍ନ ପନ୍ଥା ଆମେ ବାହାର କରିବା, ନେଚର ବେସ୍ଡ ସଲ୍ୟୁସନ୍ ହିଁ ଆମକୁ ଆଗକୁ ରାସ୍ତା କଢେଇ ନେବ। ପରିବେଶ ସୁରକ୍ଷା କ୍ଷେତ୍ରରେ ସମଗ୍ର ବିଶ୍ୱର ଉତ୍ତରଦାୟିତ୍ୱ ଉତ୍ତର ପିଢ଼ି ଓ ଆଜିକା ପିଢ଼ି ଉପରେ ନ୍ୟସ୍ତ ରହିବ।
0: ବିପର୍ଯ୍ୟୟ ବିପଦ ହ୍ରାସ ନେଇ ପୁରୀଠାରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହୋଇଯାଇଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ତିନି ଦିନରେ ମୋଟ 11 ବିଷୟରେ ଆଲୋଚନା ହୋଇଛି। ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାକ୍ ସୂଚନା ସମ୍ପର୍କରେ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବ୍ରିକ୍ସ ରାଷ୍ଟ୍ରର ସଦସ୍ୟମାନେ ଆଜି ପୁରୀ କୋଣାର୍କ ବେଳାଭୂମି ସମେତ ରାମଚଣ୍ଡୀ ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଦର୍ଶନୀ ଦେଖିଛନ୍ତି। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଚାଷୀଙ୍କ ଆୟ ବୃଦ୍ଧି ଓ ରପ୍ତାନୀକୁ ବଢ଼ାଇବା ପାଇଁ ଓଡ଼ିଶା ଆମ୍ବର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିର ଆବଶ୍ୟକତା ରହିଛି। କୃଷି ଉତ୍ପାଦନ ବୃଦ୍ଧି ପାଇଁ ଫସଲ ବିବିଧିକରଣ, ଡାଲିଜାତୀୟ ଫସଲ, ତୈଳବୀଜ ଏବଂ ଔଷଧୀୟ ଗୁଣଯୁକ୍ତ ଫଳ ଚାଷ କରିବାକୁ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜଳବାୟୁ ଉପଯୋଗୀ ଉଦ୍ୟାନ କୃଷିର ପ୍ରସାର ଏବଂ କ୍ଷେତ ବଞ୍ଚାଅ ଅଭିଯାନ ଅଧୀନରେ ଚାଷ ଜମିର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶତାଧିକ ଚାଷୀ, ବିଶେଷଜ୍ଞ ଓ ପରିବେଶବିତ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ 60ରୁ ଉର୍ଦ୍ଧ୍ୱ କିସମର ଆମ୍ବ ପ୍ରଦର୍ଶିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ

0: ଜଳବାୟୁ ପରିବର୍ତ୍ତନର କୁପରିଣାମକୁ ପ୍ରତିହତ କରିବା ମିଳିତ ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର 13 ନମ୍ବର ଲକ୍ଷ୍ୟକୁ ପ୍ରତିନିଧିତ୍ୱ କରେ। ଏହା ବିଶ୍ୱ ଉଷ୍ମତାକୁ ବନ୍ଦ କରିବା, ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବା ଏବଂ ଜଳବାୟୁ ସମ୍ବନ୍ଧୀୟ ବିପଦ ପ୍ରତି ସ୍ଥିରତା ସୃଷ୍ଟି କରିବା ପାଇଁ ଜରୁରୀ ପଦକ୍ଷେପ ଉପରେ ଧ୍ୟାନ ଦିଏ। ବିଶ୍ୱବ୍ୟାପୀ ବର୍ତ୍ତମାନର ଅଭିଯାନଗୁଡ଼ିକ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ବିଶ୍ୱବ୍ୟାପୀ ଆହ୍ୱାନ ଉପରେ ଗୁରୁତ୍ୱ ଦେଉଛି। ବିକାଶଶୀଳ ଦେଶଗୁଡ଼ିକ ପାଇଁ ଜଳବାୟୁ ପରିବର୍ତ୍ତନର ପରିଣାମକୁ ପ୍ରତିହତ କରିବା ଅତ୍ୟନ୍ତ ଜରୁରୀ, କାରଣ ସେମାନେ ବିଶ୍ୱ ଉଷ୍ମତାର ସବୁଠାରୁ ଗମ୍ଭୀର ପ୍ରଭାବର ସମ୍ମୁଖୀନ ହେଉଛନ୍ତି ଏବଂ ବ୍ୟବସ୍ଥାର ପୁନଃ ପ୍ରବର୍ତ୍ତନ ପାଇଁ ସେମାନଙ୍କ ପାଖରେ କମ୍ ସମ୍ବଳ ଅଛି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ସର୍ବନିମ୍ନ ପ୍ରଭାବ ସତ୍ତ୍ୱେ ବିକାଶଶୀଳ ଦେଶଗୁଡ଼ିକ ଦୀର୍ଘକାଳୀନ ମରୁଡ଼ି, ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଏବଂ ସମୁଦ୍ର ସ୍ତର ବୃଦ୍ଧି ପରି ପାଗର ପ୍ରଭାବ ସାମ୍ନା କରନ୍ତି। ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟ ଯୋଗୁଁ ହେଉଥିବା ସମସ୍ତ ମୃତ୍ୟୁର 2/3 ଅଧିକ ଏହି ଅଞ୍ଚଳଗୁଡ଼ିକରେ ଘଟେ। ଦ୍ୱିତୀୟ କାରଣ ହେଉଛି ଅର୍ଥନୈତିକ ଏବଂ କୃଷି ନିର୍ଭରଶୀଳତା। ବିକାଶଶୀଳ ବିଶ୍ୱର ଜନସଂଖ୍ୟାର ଏକ ବୃହତ୍ ସଂଖ୍ୟା ବଞ୍ଚିବା ଏବଂ ଆୟ ପାଇଁ କୃଷି ଉପରେ ବହୁତ ନିର୍ଭର କରିଥାନ୍ତି। ଜଳବାୟୁ ବର୍ଷା ଧାରାକୁ ବ୍ୟାପକ ଭାବରେ ପରିବର୍ତ୍ତନ କରେ ଏବଂ ଫସଲ ନଷ୍ଟ କରେ, ଗୁରୁତର ଖାଦ୍ୟ ଏବଂ ଜଳ ଅସୁରକ୍ଷା ସୃଷ୍ଟି କରେ ଏବଂ ସ୍ଥାନୀୟ ଅର୍ଥନୀତିକୁ ପଙ୍ଗୁ କରିଦିଏ। ଉଷ୍ମ ତାପମାତ୍ରା ରୋଗ ଜୀବାଣୁ ବାହକଙ୍କ ବିସ୍ତାର ତ୍ୱରାନ୍ୱିତ କରେ, କୋଟି କୋଟି ଲୋକଙ୍କୁ ମ୍ୟାଲେରିଆ, ଡେଙ୍ଗୁ, ଜ୍ୱର ଭଳି ସଂକ୍ରାମକ ରୋଗର ଶିକାର କରେ। ଅଧିକନ୍ତୁ ଉନ୍ନତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ ହେତୁ ଏହି ଦେଶଗୁଡ଼ିକ ସ୍ୱାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବା ପାଇଁ ସଂଘର୍ଷ କରନ୍ତି। ପରିଣାମ ସ୍ୱରୂପ ସ୍ଥାନାନ୍ତର ପ୍ରାୟତଃ ରାଜନୈତିକ ଅସ୍ଥିରତା ଏବଂ ସ୍ଥାନୀୟ ଦ୍ୱନ୍ଦ୍ୱକୁ ପ୍ରୋତ୍ସାହିତ କରୁଛି। ବିକାଶଶୀଳ ଦେଶଗୁଡ଼ିକ ନିରନ୍ତର ବିପର୍ଯ୍ୟୟ ଏବଂ ପୁନଃ ନିର୍ମାଣର ଏକ ବିନାଶକାରୀ ଚକ୍ରରେ ଫସି ରହିଛନ୍ତି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନର ସ୍ତର ବୃଦ୍ଧି ପାଇବା ସହିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଗମ୍ଭୀରତାର ସହ ବୃଦ୍ଧି ପାଉଛି। ଖାଦ୍ୟ ଉତ୍ପାଦନ କରିବାର କ୍ଷମତା, ବାସସ୍ଥାନ, ସୁରକ୍ଷା ଏବଂ କାର୍ଯ୍ୟକୁ ପ୍ରଭାବିତ କରିପାରେ। ବିକାଶଶୀଳ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି, ଯେଉଁଥିରେ ସେମାନେ ସବୁଠାରୁ କମ୍ କ୍ଷତି ଘଟାଇଛନ୍ତି। ଭାରତ ନିର୍ଗମନରୁ ଆର୍ଥିକ ଅଭିବୃଦ୍ଧିର ପ୍ରାରମ୍ଭିକ ଲକ୍ଷ୍ୟ ହାସଲ କରି ବିଶ୍ୱ ଜଳବାୟୁ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି। ସ୍ୱଚ୍ଛ ଶକ୍ତିରେ ନିବେଶ ଏବଂ ତୃଣମୂଳ ନୀତି ଦ୍ୱାରା ପରିଚାଳିତ ଭାରତ ଦ୍ରୁତଗତିରେ ସ୍ଥାୟୀ ବିକାଶ ପାଇଁ ଏକ ବିଶ୍ୱ ମଡେଲରେ ପରିଣତ ହେଉଛି। ମହତ୍ତ୍ୱାକାଂକ୍ଷୀ ନବୀକରଣୀୟ ଶକ୍ତି ମାଧ୍ୟମରେ ଭାରତ ନିଜକୁ ଏକ ନବୀକରଣୀୟ ଶକ୍ତି କେନ୍ଦ୍ର ଭାବରେ ସୁଦୃଢ଼ କରିଛି ଏବଂ 2030 ସୁଦ୍ଧା 500 ଗିଗାୱାଟ୍ ଅଣଜୀବାଶ୍ମ ଇନ୍ଧନ ଶକ୍ତି କ୍ଷମତା ଲକ୍ଷ୍ୟ ପୋଷଣ କରୁଛି। ଭାରତ ସହଯୋଗମୂଳକ ପଦକ୍ଷେପର ନେତୃତ୍ୱ ନେଇ ସକ୍ରିୟ ଭାବରେ ଅନ୍ତର୍ଜାତୀୟ ଜଳବାୟୁ ରଣନୀତି ଗଠନ କରୁଛି ଓ ବିଶ୍ୱସ୍ତରରେ ଖର୍ଚ୍ଚ ଦକ୍ଷ ସୌର ପ୍ରଯୁକ୍ତିବିଦ୍ୟା ନିୟୋଜିତ କରିବା ପାଇଁ 100ରୁ ଅଧିକ ଦେଶକୁ ସଂଯୋଗ କରୁଛି। ଭାରତ ଏକ ଅନ୍ତର୍ଜାତୀୟ ସହଭାଗିତା ନିଶ୍ଚିତ କରୁଛି, ଯଦ୍ୱାରା ବିଶ୍ୱ ଭିତ୍ତିଭୂମି ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ପ୍ରଭାବକୁ ସହ୍ୟ କରିପାରିବ। ଆମ ଦେଶ ପରିବେଶ ସଚେତନ ଅଭ୍ୟାସ ଯେପରିକି ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ହ୍ରାସ କରିବା କିମ୍ବା ପଞ୍ଚତାରକା ଶକ୍ତି ଦକ୍ଷ ଉପକରଣ ବ୍ୟବହାର କରିବା ଗ୍ରହଣ କରିବାକୁ ଉତ୍ସାହିତ କରୁଛି। ଜଙ୍ଗଲ, ଜୈବ ବିବିଧତା ଏବଂ ପରିବେଶ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୁବପିଢ଼ିଙ୍କୁ ତାଲିମ ଦେବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆମ ଦେଶକୁ ଆଜି ଆଗାମୀ ବିଶ୍ୱ ନିର୍ମାଣରେ ଏକ ଅଗ୍ରଣୀ ଭୂମିକା ଦେଇଛି। ଭାରତ ଜଳବାୟୁ ଅନୁକୂଳ କାର୍ଯ୍ୟକ୍ରମ ପ୍ରବର୍ତ୍ତନରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ଉଭା ହେଉଛି ଏବଂ ନିଜର ଜଳବାୟୁ ପ୍ରତିବଦ୍ଧତା ପୂରଣ କରିବାରେ ଶ୍ରେଷ୍ଠ G20 ପ୍ରଦର୍ଶନକାରୀଙ୍କ ମଧ୍ୟରେ ନିରନ୍ତର ସ୍ଥାନ ପାଇଛି। ନବୀକରଣୀୟ ଶକ୍ତିକୁ ବୃଦ୍ଧି କରି ତୃଣମୂଳ ସ୍ତରରେ ସ୍ଥିରତାକୁ ଆଗେଇ ନେଇ ଏବଂ ଜଳବାୟୁ ନ୍ୟାୟ ପାଇଁ ସମର୍ଥନ କରି ଭାରତ ଦୃଢ଼ ପରିବେଶଗତ ଲକ୍ଷ୍ୟ ସହିତ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିକୁ ସନ୍ତୁଳିତ କରୁଛି। ଭାରତ ଅନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ ସମେତ ଅନ୍ତର୍ଜାତୀୟ ପରିବେଶଗତ ପଦକ୍ଷେପଗୁଡ଼ିକର ନେତୃତ୍ୱ ନେଇଛି। ଆମ ରାଜ୍ୟ ଓଡ଼ିଶା ମଧ୍ୟ ଜାତୀୟ ପରିବର୍ତ୍ତନରେ ଯୋଗଦାନ ଦେଉଛି। ବୈଦ୍ୟୁତିକ ଯାନବାହନକୁ ପ୍ରୋତ୍ସାହିତ କରିବା, ସବୁଜ ହାଇଡ୍ରୋଜେନ୍ରେ ନିବେଶ ଏବଂ ସୌର ମାଇକ୍ରୋଗ୍ରିଡ୍ ବିସ୍ତାର କରିବା ପଦକ୍ଷେପଗୁଡ଼ିକ ଏକ ଜାତୀୟ ସବୁଜ ପରିବର୍ତ୍ତନ ପାଇଁ ଭାରତର ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ଓ ଏକ ସମୃଦ୍ଧ ଭବିଷ୍ୟତର ମାର୍ଗ ନିର୍ଦ୍ଦେଶ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଝାଡ଼ଖଣ୍ଡ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ପୁରୀନ ଚାଲିଥିବା ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ଦୁଇ ନମ୍ବର ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଇଥିଲା ଜପିର। ପ୍ରକୃତି ଅନୁପ୍ରାଣୀ ଜଳବାୟୁ ଲାଗି ଆମର ଭବିଷ୍ୟତ ଲାଗି ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରାଜ୍ୟ ଖାଲି ପଡିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଆଉ ଗଜପତି ମହାରାଜାଙ୍କର ଅଧ୍ୟକ୍ଷତା ଆଜି ହୋଇଛି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ। ମହାପ୍ରଭୁଙ୍କର ସ୍ନାନଯାତ୍ରା ଆର୍ ରଥଯାତ୍ରା ନୀତି ନିର୍ଘଣ୍ଟ କେ ମିଳିଲା ଅନୁମୋଦନ। ଏଥର ପୁରା ଖବର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସକୁ ନେଇକରି ପୁରୀନ ଚାଲୁଥିବା ବ୍ରିକ୍ସ ରାଷ୍ଟ୍ର ସମୂହର ଦୁଇ ନମ୍ବର ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହୋଇଛି। ବୈଠକଟି ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଆଉ ବୈଷୟିକ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ବିପଦ କମ୍ କରିବା ଲାଗି ଭିନ୍ ଭିନ୍ ଆହ୍ୱାନର ସମାଧାନ ଦିଗେ ମତ ଦିଆନିଆ କରିଛନ୍। ତିନିଦିନେ ମୋଟ ଏଗାରଟା ବିଷୟ ଉପରେ ଆଲୋଚନା ହୋଇଥିବା ଆମର ସମ୍ବାଦଦାତା ଜଣାଇଛନ୍। ବିପର୍ଯ୍ୟୟ ପରିଚାଳନାକୁ ନେଇକରି ପ୍ରଶାସନିକ ଆଉ ସମ୍ପ୍ରଦାୟ ଆଧାରିତ ପଦ୍ଧତି ଆଉ ପ୍ରାକ୍ ଅନୁମାନ ଯୋଗ୍ୟ ନିବେଶ ଲାଗି ଆର୍ଥିକ ମଡେଲ ବହୁତଟେ ବିପଦର ପ୍ରାରମ୍ଭିକ ସୂଚନା ବାତ୍ୟା ଆଉ ବନ୍ୟା ସହି ନେଇ ପଡୁଥିବା ଘର ଆଉ ରାସ୍ତା ସହିତ ପ୍ରାକୃତିକ ଆଧାରିତ ସମାଧାନ ବାଦ ସମ୍ମିଳନୀ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଉପରବେଳା ପୁରୀ କୋଣାର୍କ ବେଲାଭୂମି ରାମଚଣ୍ଡୀଠାରେ ବିପର୍ଯ୍ୟୟ ପରିଚାଳନାକୁ ନେଇକରି ଗୋଟିଏ ଡେମୋଭିଲ୍ ପ୍ରଦର୍ଶନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ 23 ତାରିଖ ଦିନ ଦୁଇ ନମ୍ବର ଖେ ବେସାମରିକ ସମ୍ମାନ ସମାରୋହଟି ଇ ବଛର ଲାଗି 65 ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଇ ବଛର ମୋଟ 131 ପଦ୍ମ ପୁରସ୍କାର ଦେବା ଲାଗି ଅନୁମୋଦନ ମିଳିଛି। ଏଥି 5 ପଦ୍ମବିଭୂଷଣ 13 ପଦ୍ମଭୂଷଣ ଆଉ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପହିଲା ଖେ ବେସାମରିକ ସମ୍ମାନ ପ୍ରଦାନ ସମାରୋହଟି ଗଲା ମାସେ ରାଷ୍ଟ୍ରପତି 66 ଜଣଙ୍କୁ ପଦ୍ମ ପୁରସ୍କାର ସମ୍ମାନିତ କରିଥିଲେ। ରିଜର୍ଭ ବ୍ୟାଙ୍କ ଚଳିତି ଆର୍ଥିକ ବର୍ଷର 2 ନମ୍ବର ଦ୍ୱିମାସିକ ମୁଦ୍ରାନୀତିର ସମୀକ୍ଷା କରିକି ରେପୋ ହାରକେ 5.25% ଅପରିବର୍ତ୍ତିତ ରଖିଛନ୍। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ ମୁଦ୍ରାନୀତି କମିଟି ସର୍ବସମ୍ମତି ଇ ନିଷ୍ପତ୍ତି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଆଉ ମାର୍ଜିନାଲ ଷ୍ଟାଣ୍ଡିଂ ଫେସିଲିଟି ହାର ଆଉ ବ୍ୟାଙ୍କ ହାର 5.5% ରହିଛି। ରିଜର୍ଭ ବ୍ୟାଙ୍କ ଚଳିତି ବର୍ଷ ଲାଗି GDP ଅଭିବୃଦ୍ଧି ଆକଳନକେ 6.9%ରୁ 6.6% କମ୍ କରିଛି। ସେଆଡ଼େ ମୁଦ୍ରାସ୍ଫୀତି ଆକଳନକେ 4.6%ରୁ 5.1% ବଢ଼ାଯାଇଛି। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା। 2025-26 ଆର୍ଥିକ ବର୍ଷରେ ଦେଶର GDP 7.7

0: 7% ବୃଦ୍ଧି ନେଇ ଆକଳନ। ଗିଲଗିଟ୍ ବାଲ୍ତିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ପଷ୍ଟ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଏବଂ କେରଳମ୍ ସ୍ପର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମଗ୍ର ବିଶ୍ୱ ଏକ ସବୁଜ ଭବିଷ୍ୟତ ଦିଗକୁ ଅଗ୍ରଗତି କରୁଛି। ଦେଶରେ ମଧ୍ୟ ଏ କ୍ଷେତ୍ରରେ ସରକାର ସଫଳତାର ସହ କାର୍ଯ୍ୟ କରୁଥିବା ବେଳେ ସମଗ୍ର ବିଶ୍ୱ ପ୍ରତି ଏ ଦିଗରେ ଭାରତର ସକ୍ରିୟ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟ ଗସ୍ତ କରି ସୁରତଠାରେ ପ୍ରଧାନମନ୍ତ୍ରୀ 18,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଭାରତ ସବୁଜ ଭବିଷ୍ୟତ ଦିଗରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ଅଗ୍ରସର ହେଉଛି। ଏହି ଅବସରରେ ସବୁଜ ଭବିଷ୍ୟତ କ୍ଷେତ୍ରରେ ଗୁଜରାଟର ଉଲ୍ଲେଖନୀୟ କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି ବହୁ ବର୍ଷ ଆଗରୁ ଏ ଦିଗରେ ରାଜ୍ୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇସାରିଛି। ଶତାବ୍ଦୀର ପ୍ରାରମ୍ଭରେ ଗୁଜରାଟରେ ଏକ ଉତ୍ସର୍ଗୀକୃତ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରତିଷ୍ଠା କରାଯାଇଥିଲା। ଦେଶର ପ୍ରଥମ ସୌରଶକ୍ତି ଚାଳିତ ପାର୍କ ରାଜ୍ୟର ପାତାନ ଜିଲ୍ଲା ଅନ୍ତର୍ଗତ ଚାରଙ୍କା ଗ୍ରାମରେ ସ୍ଥାପିତ ହୋଇଥିଲା। ଦେଶର ଅକ୍ଷୟ ଶକ୍ତି ଅଭିଯାନ ଦିଗରେ ସମ୍ପୃକ୍ତ ସ୍ଥାନଟିକୁ ଏକ ଐତିହାସିକ ସ୍ଥଳ ରୂପେ ରୂପାନ୍ତରିତ କରାଯାଇଥିଲା ବୋଲି ଶ୍ରୀ ମତବ୍ୟକ୍ତ କରିଛନ୍ତି।
1: ଦୁନିଆ ଅବ ହରିତ ଯୁଗ କି ତରଫ ଗ୍ରୀନ ଫ୍ୟୁଚର କି ତରଫ ବହୁତ ହି ସାବଧାନ ହୋ ଚୁକି ହେ। ଭାରତ ବି ଗ୍ରୀନ ଗ୍ରୋଥ ପର ବହୁତ ଅଧିକ କାମ କର ରହା ହେ। और इसमें भी गुजरात राज्य है जिसने इस शताब्दी के प्रारंभ में ही सरकार में क्लाइमेट चेंज का अलग डिपार्टमेंट बनाया था। और गुजरात के चारणका गांव में भारत का पहला सोलर पार्क भी बनाया गया था।
0: ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ଶକ୍ତିଜନିତ ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପରିପ୍ରେକ୍ଷୀରେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା କେତେ ଜରୁରୀ ତାହା ଏହି ପରିସ୍ଥିତି ଆମକୁ ଶିଖାଇଛି। ଏ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଭାରତ ସୁରକ୍ଷିତ ରହିଛି। ପ୍ରାୟ 12 ବର୍ଷ ତଳେ ଦେଶରେ ଖୁବ୍ କମ୍ ପରିମାଣର ଶକ୍ତି ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଭାରତ ବିଶ୍ୱର ପ୍ରଥମ 5ଟି ଦେଶ ମଧ୍ୟରେ ସ୍ଥାନିତ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ये दिखाता है कि एनर्जी के मामले में आत्मनिर्भरता कितनी जरूरी है। और बीते 12 वर्षों में देश ने जो कैपेसिटी तैयार की है उसका कितना बड़ा महत्व है। 12 वर्ष पहले भारत में सौर ऊर्जा का उत्पादन नाम मात्र का था। आज हम दुनिया के टॉप 5 देशों में से एक हैं।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଲୋକାର୍ପଣ ହୋଇଥିବା ବିଭିନ୍ନ ସଡ଼କ ଶକ୍ତି ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଜନସାଧାରଣଙ୍କର ଜୀବନଶୈଳୀର ମାନ ଏବଂ ଅଭିବୃଦ୍ଧି ଉନ୍ନତ ହୋଇପାରିବ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଜନସାଧାରଣ ମିଳିତ ପ୍ରୟାସ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଦେଶର ସହରଗୁଡ଼ିକ ସହିତ ଗ୍ରାମଗୁଡ଼ିକର ମଧ୍ୟ ସମାନ୍ତରାଳ ଭାବେ ବିକାଶ ହୋଇପାରିଲେ ଏହି ସ୍ୱପ୍ନ ସାକାର ହୋଇପାରିବ। ଆଧୁନିକ ସଂଯୋଗୀକରଣ ଉପରେ ଆଲୋକପାତ କରି ସମାଜର ଶେଷ ବର୍ଗର ଲୋକଙ୍କ ନିକଟରେ ଯେଭଳି ଏହାର ସୁବିଧା ପହଞ୍ଚିପାରିବ ତାହା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସେ ଦେଶର ସର୍ବୋତ୍ତମ ସ୍ୱଚ୍ଛ ସହରଗୁଡ଼ିକ ମଧ୍ୟରୁ ଅନ୍ୟତମ ସୁରତରେ ଅବସ୍ଥାନ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ ସ୍ୱପ୍ନ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ପ୍ରୟାସ କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ତେବେ ଦେଶର ସାମଗ୍ରିକ ବିକାଶ ହାସଲ କରିବା ପୂର୍ବରୁ ସର୍ବପ୍ରଥମେ ଦେଶକୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଜି ତ୍ରିପୁରାର ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ଲଙ୍କାମୁରା ସୀମା ଆଉଟପୋଷ୍ଟଠାରେ ଅନୁଷ୍ଠିତ ପ୍ରହରୀ ସମ୍ମିଳନୀରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ମତ ବ୍ୟକ୍ତ କରିଛନ୍ତି। ଦେଶରୁ ଔଷଧ ମାନବ ଓ ଗୋରୁ ଚାଲାଣ ଭଳି ବହୁମୁଖୀ ବିପଦଗୁଡ଼ିକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ଏଥିସହିତ ସମଗ୍ର ଯୁବ ସମାଜକୁ ନିଶାଦ୍ରବ୍ୟ କାରବାରରୁ ଦୂରେଇ ରଖିବା ସହିତ ନକଲି ନୋଟ୍ ମାଧ୍ୟମରେ ଜାତୀୟ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାର ଅପଚେଷ୍ଟାକୁ ମଧ୍ୟ ରୋକିବା ଜରୁରୀ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ସମସ୍ତ ପ୍ରକାର ସୀମାପାର ଅନୁପ୍ରବେଶ ଏବଂ ଚୋରାଚାଲାଣକୁ ରୋକିବା ଲାଗି କେନ୍ଦ୍ର ସରକାର ପାରମ୍ପରିକ ସୀମା ପରିଚାଳନାକୁ ଏକ ସ୍ମାର୍ଟ ସୀମା ପ୍ରକଳ୍ପରେ ରୂପାନ୍ତରିତ କରିବା ଦିଗରେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ କରିଛନ୍ତି। ଏହି ସ୍ମାର୍ଟ ସୀମା ପ୍ରକଳ୍ପ ଆସନ୍ତା ବର୍ଷ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଆଞ୍ଚଳିକ ଭୂ ରାଜନୈତିକ ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ତ୍ରିପୁରା ପଶ୍ଚିମବଙ୍ଗ ଓ ବିହାରର ସୀମା ଦେଶ ଅନୁପ୍ରବେଶ ରୋକିବା ଲାଗି ଜନସଂଖ୍ୟାଜନିତ ପରିବର୍ତ୍ତନ

0: ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜିର ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୋଟର ତାଲିକାକୁ ସଠିକ୍ ଓ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ବୁଥ୍ସ୍ତରୀୟ ଅଧିକାରୀମାନେ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ ଓ ସତ୍ୟପାଠ କରିବେ। ଜିଲ୍ଲାପାଳ ରଘୁରାମ ଆର୍ ଆୟାର ବିଭିନ୍ନ ୱାର୍ଡ ପରିଦର୍ଶନ କରି କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଯୋଗ୍ୟ ମତଦାତାଙ୍କୁ ଏହି ଅଭିଯାନରେ ସହଯୋଗ କରିବା ସହ ଭୋଟର ତାଲିକାରେ ନାମ ନ ଥିଲେ ଆବେଦନ କରିବାକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ତାରିଖରେ ପ୍ରକାଶ ପାଇବ। ଏ ସମ୍ପର୍କରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର କହିଛନ୍ତି,
1: ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନର କାମ 30 ମେରୁ ଆରମ୍ଭ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାରେ ଏବଂ ଏଇ 30 ତାରିଖ ଠାରୁ ଆମର ଯେଉଁ ବୁଥ୍ ଲେଭେଲ ଅଫିସର୍ସ ଅଛନ୍ତି ସେ ସମସ୍ତ ବୁଥ୍ ଲେଭେଲ ଅଫିସର୍ସ ପରିଗଣନା ଫର୍ମ ଯେଉଁ ଏନ୍ୟୁମେରେସନ ଫର୍ମ ଅଛି ଏଇଟା ଭୋଟରଙ୍କର ଯେଉଁ ଡାଟା ଅଛି ଭୋଟର ଡାଟା ତାକୁ ଫିଲ୍ଅପ୍ କରିକିରି ସମସ୍ତ ଘର ଘର ବୁଲୁଛନ୍ତି ଏବଂ ଯେଉଁଠି ତଥ୍ୟ ଭୋଟରଙ୍କର ଆହୁରି ଅଧିକା ଦରକାର ସେଇଟା ପଚାରିକି ବୁଝିକି ତାକୁ ଫିଲ୍ଅପ୍ କରିକି ଗୋଟେ ଫର୍ମ ଆକ୍ନଲେଜମେଣ୍ଟ ରୂପେ ଭୋଟରଙ୍କୁ ଦେଉଛନ୍ତି ଆଉ ଗୋଟେ ଫର୍ମ ଫିଲ୍ଡ ଇନ୍ ଫର୍ମ ଆମ ଅଫିସରେ ଆଣିକି ଦାଖଲ କରୁଛନ୍ତି ଏବଂ ଏହି କାର୍ଯ୍ୟକ୍ରମକୁ ଆମର ସମସ୍ତ ଏଇଆର୍ଓ ସୁପରଭାଇଜର୍ସ ଆମର ଯେଉଁ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର୍ସ ଅଛନ୍ତି ଏମାନେ ସମସ୍ତେ ତାକୁ ତଦାରଖ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ 1489ଟି ବୁଥ୍ ଅଛି ଏବଂ ସେତିକି ବୁଥ୍ ଲେଭେଲ ଅଫିସର୍ସ ବି ଅଛନ୍ତି, ପାଖାପାଖି 400 ସୁପରଭାଇଜରୀ ଅଫିସର୍ସ ଅଛନ୍ତି ଯେଉଁମାନେ କି ବିଏଲ୍ଓଙ୍କ କାମକୁ ତଦାରଖ କରୁଛନ୍ତି। ବିଏଲ୍ଓ ମାନଙ୍କର ଆପ୍ ଦ୍ୱାରା ସେମାନେ ତାଙ୍କର ଡାଟା ପଠାଉଛନ୍ତି, ଅପଡେଟ୍ କରୁଛନ୍ତି ଏବଂ ପାଖାପାଖି ଆମର ଯେତିକି ଭୋଟର ଅଛନ୍ତି ତାର ପାଖା 10%ରୁ ଉର୍ଦ୍ଧ କାଲି ସୁଦ୍ଧା ଆମର ଡିଷ୍ଟ୍ରିବ୍ୟୁସନ୍ ହୋଇଯାଇଛି ଭୋଟର୍ସ ମାନଙ୍କ ପାଖରେ।
0: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ରୀୟ ପ୍ରାୟୋଜିତ ବିଭିନ୍ନ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମୀକ୍ଷା କରାଯାଇଥିଲା। ବାଲ୍ୟ ବିବାହ ନିରାକରଣ, ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି ବିକାଶ, ପାନୀୟ ଜଳ, ପୁଷ୍ଟିକର ଖାଦ୍ୟ, ଗ୍ରାମ୍ୟ ସଡ଼କ ମରାମତି ଏବଂ ଲକ୍ଷ୍ମୀପତି ଦିଦି ଯୋଜନା ଉପରେ ବିଶେଷ ଆଲୋଚନା ହୋଇଥିଲା। ସାଂସଦ କେନ୍ଦ୍ରୀୟ ଅନୁଦାନର ସଠିକ୍ ବ୍ୟବହାର ଓ ଯୋଜନାର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜନଗର ବ୍ଲକର ତାଳଚୁଆ ଓ ବାଘମାରୀ ପଞ୍ଚାୟତରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୁନାମି ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ ହୋଇଛି। 5ଟି ଗ୍ରାମର 4000ରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ। ସୁନାମି ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ପୂର୍ବ ସଚେତନତା ପ୍ରସାରଣ ଓ ଜରୁରୀକାଳୀନ ପରିଚାଳନା ସମ୍ପର୍କରେ ପ୍ରାୟୋଗିକ ଅଭ୍ୟାସ କରାଯାଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା କ୍ଷେତ୍ରରେ ଚାଲୁଥିବା ବିଭିନ୍ନ ଯୋଜନା, ଭିତ୍ତିଭୂମି ବିକାଶ, ୟୁନିଫର୍ମ ବଣ୍ଟନ ଓ ବିଭିନ୍ନ ପେନ୍ସନ୍ ମାମଲାର ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଗୁଣାତ୍ମକ ଶିକ୍ଷା, ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ କାର୍ଯ୍ୟର ଶୀଘ୍ର ସମାପନ ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷିଭିତ୍ତିକ କାର୍ଯ୍ୟକ୍ରମ ଖେତ ଖଲା। ଶୁଣିପାରିବେ ସୂଚନା ପରେ।
4: ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
5: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
4: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
4: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ

0: ଦାଦା ଜୁହାର ହୋ।
1: ଜୁହାର ଭାଇ ଜୁହାର।
0: ଦାଦା
1: ଏଁ
0: ବନେ ଅଛ?
1: ହଁ ଭଲ ଅଛେ ଯେ ବାବୁ।
0: ହଁ ହଁ
1: ଦେଖୁଛ କିନି କେନ୍ତା ଖରା ଯେ
0: ଦାଦା।
1: ଏଁ
0: ଖରା କଥା ତ ହେମା, ଆଜି କେଁ ଦିନ କହ ତ।
1: ହେ କଥା ତ କହମି ବୋଲିକରି ଖରାର କଥା କହୁଛେ।
0: ହଁ ହଁ ହଁ
1: ବୁଝିଲ କିନି।
0: ହଁ ହଁ
1: ଆଜି ବାବୁ ହଉଛେ ବିଶ୍ୱ ପରିବେଶ ଦିବସ।
0: ଓହୋ ଦାଦା
1: ବୁଝିଲ,
0: ଆଜି ଦିନେ କାଣା କର୍ମା?
1: କାଣା କରବାର କଥା ଦେଖ ବାବୁ।
0: ହଁ ହଁ
1: ଆମେ ଯେନ୍ ବତ୍ରେ ଗଛକେ କାଟୁଛୁଁ, ପରିବେଶକେ ନଷ୍ଟ କରୁଛୁଁ, ତାର ପ୍ରଭାବ ଧୀରେ ଧୀରେ ଆମର ଉପରେ ପଡ଼ିଲା ନ।
0: ଇ ବର୍ଷର ଖରାର କଥା ଦେଖ।
1: ହଁ
0: ହଁ
1: ଖରା ବଢି ବଢି ଯାଉଛି,
0: ତାଲୁ କେତେ ତେଲ ଲାଗି ଯାଉଛେ।
1: ହଁ
0: ହଁ
1: ସେଥିର୍ ଲାଗି ଆମକୁ କାଣା କରବାକେ ପଡ଼ବା, ଏଭନୁ ଚିନ୍ତା ନାଇଁ କଲେ ଆଗକେ ସମିଆ
0: ହଁ
1: ଏନ୍ତା ହେବା ଯେ ସମ୍ଭାଳି ନେଇ ପାରୁ।
0: ଦାଦା ହୋ ଇଥର ଖରା ତ ବତେଇ ଦେଲା, ଆଗକେ ଆଗକେ ତମେ ସଜ ହ। ରେ ଉପର ବଡ଼ଟା ତଲ ଦିନ କାଲ ଆସୁଛେ,
1: ତଲ ବଡ଼ଟା ଖସୁଛେ ବୋଲେ କଥା ହଉଛେ ବାବୁ। ଯେତେବେଳେ ଆମେ ଆଜି ବିଶ୍ୱ ପରିବେଶ ଦିବସର କଥା ହଉଛୁ,
0: ହଏ
1: ପରିବେଶକେ ଯଦି ଆମେ ଭଲସେ ରଖମା
0: ହଏ
1: ତ ଆମର ଜୀବନ ବି ଆଗକେ ସୁନ୍ଦରସେ କଟବା।
0: ଦାଦା ଖାଲି ଦେଖ ଗଜଲତାର କଥା ନେଇ ପଡ଼ବା, ମ୍ୟାଟ ପ୍ୟାନ ପବନ, ତାପରେ ଆମର ଯେନ୍ ସମାଜର କଥା ବି, ଗାଁର ପରିବେଶର କଥା ବି, ସବୁ କଥା ଅଛି ଏଇ ପରିବେଶ ଥି।
1: ଆର
0: ପରିବେଶ ଯଦି ସୁଧୁରି ଯିବା ସମସ୍ତେ ସୁଧୁରି ଯିବେ ଦାଦା।
1: ତ ଇନେ ଗୋଟେ କଥା କହିମି ବାବୁ, ଧୀରେ ଧୀରେ ଯେନ୍ ଇ ଆମର ତାପମାତ୍ରା ବଢ଼ୁଛେ
0: ହଏ,
1: ସେଥିର୍ ଲାଗି ସବୁଠାନୁ ବଡ଼ କଥା ହେଲା ଯେ ଆମକୁ ଜଙ୍ଗଲକେ ସୁରକ୍ଷା ଦେବାକେ ପଡ଼ବା।
0: ହଁ ଜଙ୍ଗଲ ବୋଲେ ତ ଅମଙ୍ଗଲ ହେବା, ନିକେ
1: ଗଛ ଜଗାବାକେ ପଡ଼ବା।
0: ହଁ
1: ବୁଝିଲ,
0: ହଁ
1: ଆମେ ଖାଲି ଗଛ କାଟୁଛୁ
0: ହଏ,
1: କିନ୍ତୁ ବରସ୍କ କେତେଟା ଗଛ ଲଗଉଛୁ
0: ହଏ,
1: ସେଟା ହଉଛେ ସବୁଠାନୁ ବଡ଼ କଥା।
0: ଆମର ସରକାର ବାହାଦୁର ବି ଗଜ ଲଗା ଉପରେ ବହୁତ ଗୁରୁତ୍ୱ ଦଉଛନ୍।
1: ଆର
0: ଇ ବରସ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କର୍ମା, ଗଛ ଲଗଉନ୍, ପୁରୁଣା ପରିବେଶକେ ଫେରି ଆସୁନ୍। ଆଜି ଆମେ ବିଶ୍ୱ ପରିବେଶ ଦିବସ ଦିନ ଆମେ ଶପଥ କର୍ମା, ଆମର ପୁରୁଣା ପରିବେଶକେ ଆମେ ଫେରେଇ ଆନ୍ମା, ଆର୍ ଆମର ସୁନ୍ଦର ପୃଥିବୀଟିଏ ହସଖୁସର ଗୋଟେ ସଂସାର ଦେଖ୍ବାର୍ ଲାଗି ଚିନ୍ତା କର୍ମା।
1: ଯେ ବାବୁ
0: ହଁ
1: ଆଜିର ଦିନବାରକେ ଜାଣିକରି
0: ହଏ
1: ପଦେ ଅଧେ ଶୁନ୍ମା,
0: ଆରମ୍ଭ କର୍ମା।
1: ହଁ
0: ବାଜୁ

0: ଦାଦା
1: ଆଏ
0: କେନ୍ତା କେନ୍ତା
1: ଶୁନ ତ ବାବୁ, କେନ୍ତା କେନ୍ତା ବୁଲଛ ଯେ ଇ ଭିତରେ ମୁଇଁ ଆମର ହେ ସୋନପୁର ଆଡ଼େ ବୁଲି ଯାଇଥିନି।
0: ହଁ ହଁ,
1: ହେଡ଼ର ଚାଷୀ ଭାଇ ମାନେ ଡାଲୁଆ ଧାନ କରୁଛନ୍।
0: ହଁ,
1: ଇଥରର ପାନ୍ ପାଗ ଯାହା ହଉ
0: ହଏ
1: ବଡ଼ା ଉପରକୁ ଅସୁବିଧା ଥି ପକେଇ ଦେଲାନ
0: ଦାଦା। ହଇ ଧାନ କଟା ବି ଟିକେ ପଛେଇ ଯାଉଛେ ହୋ।
1: ହଁ
0: ହଁ,
1: ପ୍ରକୃତରେ କାଣା କି ଆମର ଯେନ୍ ଧାନ ରୁଇବାରଟା
0: ହଏ
1: ସେଟା ଯଦି ଆଗ ପଛ ହେଇଥିଲେ ବାବୁ, ଧାନ ନିଶ୍ରିବାରଟା ବି ଆଗ ପଛ ହେସି।
0: ହଁ ହଁ,
1: ପାଚବାରଟା ବି ଆଗ ପଛ ହେସି।
0: ହଏ,
1: କାଟବାରଟା ବି ଟିକେ ଡେରି ହେସି।
0: ହଏ ହଏ ହଏ,
1: ଗୁଟେ ଗୁଟେ ଜାଗାନେ ଆମର ଚାଷୀ ଭାଇମାନେ ଡାଲୁଆ ଧାନ କାଟି କରି ଖଲାକେ ଧରି ଆସିଲେନ, ଧାନ ଶୁଖଉଛନ୍, ଆର ଗୁଟେ ଗୁଟେ ଜାଗାରେ ଧାନ ପାଚିଛି। ତ ଯେନେ ବି ଧାନ କାଟବାର ଅଛେ ତେଲ, ଧାନ ଗଲାବାର ଅଛେ ତେଲ, ଆର ବିଲମ୍ବ ନାଇଁ କରିକରି ଯଦି ଧାନ ପାଚି ଗଲାନ, ଧାନକେ ଧରି ଆସବାକେ ପଡ଼ବା, ଖଲାରେ ଶୁଖେଇ କରି ବାବୁ ତାକେ ବସ୍ତାରେ ଭରି କରି ରଖବାର ବ୍ୟବସ୍ଥା କରବାକେ ପଡ଼ବା। କାଁଥିର ଲାଗି ବୋଇଲେ, କେତେବେଳେ ଧୁକା ବତାସ ବର୍ଷାଟେ ପଲେଇ ଆସିଲେ ଯେନ୍ ପରିଶ୍ରମ ଟିକକ କରିଛୁ ସେ ପରିଶ୍ରମଟା ବେକାର ହେଇଯିବା
0: ଦାଦା। ଯେତେ ଶୀଘ୍ର ହେବା ତାର ସୁବିଧା କରିକରି ଲକ୍ଷ୍ମୀ ମା କେନ୍ତା ଘରକେ ଆଇବେ ସେ ଚିନ୍ତା କରବାର କଥା ଦାଦା।
1: ହଁ,
0: ଏହା ସିନାର ପଦେ ଗୀତ ଶୁଣୁ
1: ଶୁଣମା।
0: ହଁ।

0: ଦାଦା ହୋ
1: ହଁ
0: ବିହା ଘର ମାନେ ତ ପାଖାପାଖି ସରି ବୋଇଲାନ
1: ହଁ ହଁ ହଁ
0: ଆର୍ ଭୁଜି ଭୁଜା ଖାଉଛ ଭେଲ
1: ବୋଇଲେ ତମେ ଏଟା ଭୁଜି କେ ପାସରି ନି ପାରବାର ତେଲ
0: ଇଥର ଯେତେ ଭୁଜି ଖାଇଛୁ
1: ହଁ
0: ହିସାବ ନି ହଁ ଦାଦା ଇଥର ଖରା ଯେନ୍ ଗାଁଥି ଦେଖ ଝାଉ ପିଟିଛେ କାହାକେ ଜର ହଉଛେ କାହେ ଝାଡ଼ା ହଉଛେ
1: ହଁ ପରେ ବାବୁ
0: ହଁ
1: ଏଟା ଦେଖୁଛ କି ନି ମୁଇଁ ବି ଘେ ବାହାରି ଦେଲି ଯେ ଦରମରା ଲାଗିଯାଉଛେ
0: ହଁ ଦାଦା ହୋ ଯେତେ ପାନ୍ ପିଅ ଯେତେ ତୁରାଣି ପିଅ ଯେନ୍ ଖରା କହନ
1: ହଏ ପରେ
0: ଦାଦା ହୋ ଏନ୍ତା ଯଦି ଆଗେ ଆଗେ ହେଇ ବସବା କେନ୍ତା କର୍ମା ହୋ
1: କେନ୍ତା କର୍ମା ବୋଲେ ନାଇଁ ହୁଏ ବାବୁ ଯେନ୍ତା କାର୍ଯ୍ୟକ୍ରମର ଆରମ୍ଭ ନୁ ଆମେ ଗଜଗା କଥା ହେନା ତାର ସାଙ୍ଗେ ସାଙ୍ଗେ ବାବୁ ଏହାଦେର ସମୟାନେ ଆମେ ଖରାକେ ଦେଖିକରି ଆଗ୍କେ ବଢ଼ବାକେ ପଡ଼ବା ଯଦି ଟାନ୍ ଖରା ହଉଛେ ବାବୁ ଟିକେ ଆମେ ରହିଯିମା ଛାଏ ତଲେ ଘରେ ରହିଯିମା ଖରା ଟିକେ ଢଲ୍ଲେ ଆମର ଯଦି କାମ ଅଛେ ବୋଲେ ଆମେ ବାହାରିମା ବୁଝିଲ କି ନି ଯେତେବେଳେ ବି ବାହାରୁଛୁଁ ଆମେ ତ ବାରମ୍ବାର କହୁଛୁଁ ନିହାତି ହିସାବେ ପାନ୍ ବୋତଲ ନେମା ତାପରେ ଚପଲ ପିନ୍ଧିକରି ଯିମା ପେଟେ ଖାଇକରି ଯିମା ଇ କଥା ତ ସବୁବେଳେ ହଉଛୁଁ ବାବୁ
0: ଦାଦା ହଉ ଥାଇ ବି ଯେନ୍ ଖରା ହଉଛେ ହଉ ଇ ସବୁ କରିଥିଲେ ବି କାଁ ହେଲା ଯେ ମୁହଁ କାନୁ ଝୁରୁମୁରେ ଯାଉଛେ ହଉ ବେଲେ ଖରା ଅସହ୍ୟ ହଉଛେ ତଥାପି ବି ଦାଦା ଆମେ ନିଜକେ ବଞ୍ଚେଇକରି

0: ସୁନ୍ଦର ପୃଥିବୀ ହିସାବେ ବଞ୍ଚିକରି କେନ୍ତା କରି ରହିବା, ସେଥିର ବି ସପନକେ ସାକାର କରୁ।
1: ଠିକ କହୁଛ ଦାଦା। ବେଲେ ଦାଦା ହୋ
0: ବାବୁ, ଦିଅ ଦିଅ, ମୁଇଁ ଗଣ୍ଠା ସେ ମୋର ଘରରେ ବୁଝିଲ କି ନାଇଁ। ବୋଇଲେ କାଁ ବୋଲୁଥିନି କି
1: ଜୁହାର ଦାଦା।
0: ଜୁହାର ଭାଇ, ଜୁହାର।

0: କଣ୍ଠଶିଳ୍ପୀ ଥିଲେ ମହମ୍ମଦ ଅଜିଜ, ଗୀତ ରଚନା ବିଜୟ ମଲ୍ଲ, ଶୁଣୁଥିଲେ ଓଡ଼ିଆ ସୁଗମ ସଙ୍ଗୀତ।
1: ପ୍ରଚାର ପ୍ରସାରର ଶକ୍ତିଶାଳୀ ଗଣମାଧ୍ୟମ ହେଉଛି ଆକାଶବାଣୀ।
2: ବ୍ୟବସାୟ ବାଣିଜ୍ୟର ଅଭିବୃଦ୍ଧି ପାଇଁ ଆକାଶବାଣୀର ସାହାଯ୍ୟ ନିଅନ୍ତୁ।
1: ବିଜ୍ଞାପନ ମାଧ୍ୟମରେ ଅଗଣିତ ଶ୍ରୋତାଙ୍କ ପାଖକୁ ପଠାନ୍ତୁ ଆପଣଙ୍କ ବାର୍ତ୍ତା।
2: ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ନିଜର ଉପସ୍ଥିତି ଜାହିର କରିଥିବା ଜନପ୍ରିୟ ଗଣମାଧ୍ୟମ ଆକାଶବାଣୀରେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇ ଡି ହେଲା sdair@gmail.com।
0: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ଧାରାବାହିକ ତୁଳସୀ ରାମାୟଣର 57ତମ ଭାଗ।

ନିହତ ହେଲେ ତାଡ଼କା ସୁବାହୁ, ପତ୍ର ସଦୃଶ ଦୂରେ ବହୁ ଦୂରେ ପଡ଼ିଲେ ମାରିଚ, ରକ୍ଷା ହେଲା ଋଷି ବିଶ୍ୱାମିତ୍ରଙ୍କ ଜାଗ। ରାଜା ଜନକଙ୍କ ଧନୁଯାତ୍ରା ଦେଖି ଯାଉ ଯାଉ ବାଟରେ ସାପମୁକ୍ତ ହେଲେ ସତୀ ଅହଲ୍ୟା, ମିଥିଳା ପୁରୀର କ୍ଷେତ୍ରେ କ୍ଷେତ୍ରେ ବୁଲି ତାର ଶୋଭାଶ୍ରୀକୁ ଅନୁଭବ କରୁଛନ୍ତି ଦୁଇ ଭାଇ। ମିଥିଳା ନଗରୀରେ ଅଯୋଧ୍ୟା ରାଜକୁମାର ଏବଂ ଋଷି ବିଶ୍ୱାମିତ୍ରଙ୍କ ଆଗମନର ବାର୍ତ୍ତା ଶୁଣି ଆନନ୍ଦିତ ହେଲେ ମହର୍ଷି ଜନକ।

ଶୁଣୁଥିଲେ ଧାରାବାହିକ ତୁଳସୀ ରାମାୟଣର 57ତମ ଭାଗ। ଏଥର ଶୁଣିବା ହିନ୍ଦୀ ଭକ୍ତି ଗୀତଟିଏ। କଣ୍ଠଦାନ କରିଛନ୍ତି ଚିତ୍ରା ସିଂ।

ହିନ୍ଦୀ ଭକ୍ତି ଗୀତଟିଏ ଶୁଣୁଥିଲେ। କଣ୍ଠଶିଳ୍ପୀ ଥିଲେ ଚିତ୍ରା ସିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ ହିନ୍ଦୀ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ପଙ୍କଜ ଦାସ।

ଶୁଣୁଥିଲେ ହିନ୍ଦୀ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଥିଲେ ପଙ୍କଜ ଦାସ। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା, ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

ପ୍ରଭୁ କାର୍ଯ୍ୟ ସମ୍ପାଦନରେ ଏକନିଷ୍ଠ ହନୁମନ୍ତ, ସୀତା ଠାବ ଏକମାତ୍ର ଲକ୍ଷ୍ୟ, ଅଶୋକ ବନରେ ବୈଦେହୀ, ଅସୁରୀମାନଙ୍କ ଗହଣରେ ବାଷ୍ପରୁଦ୍ଧ ଜୀବନ, ରାବଣର ଅସହ୍ୟ କଟାକ୍ଷ, ବେନିମାସ ସମୟ ହାତରେ ନର ଦେହରେ ଦେବୀ, ନରଲୋକର ସାମାଜିକ ଶୃଙ୍ଖଳାର ପରିସର ମଧ୍ୟରେ ଆଶା ଓ ଆକାଂକ୍ଷାର ମୁହୂର୍ତ୍ତ ଗଢ଼ୁଛନ୍ତି। ପକ୍ଷୀଜଟା ବନଗିରି ଋଷ୍ୟମୁଖର ବାନର କୂଳ, ଏମାନଙ୍କ ସହିତ କଣ ସାକ୍ଷାତ ହୋଇଥିବ ଶ୍ରୀରାମଙ୍କର? ଅଶୋକ ବନର ଶୋକାଭିଭୂତା ରଘୁକୁଳ ବଧୂଙ୍କର ସନ୍ଦେଶ କଣ ପହଞ୍ଚିଥିବ ଶ୍ରୀରାମଙ୍କ ପାଖରେ? ଅନେକ ପ୍ରଶ୍ନର ଜାଲ ମଧ୍ୟରେ ସନ୍ଦିହାନ ଜନକ ନନ୍ଦିନୀ

ଭାରତୀୟ ପୁରାଣରେ ନାରୀ ସମର୍ପିତା। ପରବର୍ତ୍ତୀ ପୁରାଣ ଓ କାବ୍ୟରେ ନାରୀ ସେହି ଆଦର୍ଶର ଅଧିକାରିଣୀ। ସୀତା ସାବିତ୍ରୀ ମାନେ ତ ଏ ମାଟିର ଆଦର୍ଶ। ସୀତା ସେହି ଭାରତୀୟ ମର୍ଯ୍ୟାଦାର ପ୍ରତୀକ। ରାମାନୁଗାମିନୀ ସତୀଙ୍କୁ କେଉଁ ପ୍ରଲୋଭନ, ଆଉ କେଉଁ ସୌନ୍ଦର୍ଯ୍ୟ ସ୍ୱର୍ଣ୍ଣମୟୀ ଲଙ୍କା ବା ଆକୃଷ୍ଟ କରିବ। ପତ୍ନୀ ଧର୍ମରେ ଅଟଳ ସୀତାଙ୍କ ସମର୍ପଣ ପାଖରେ ପରାସ୍ତ ହୋଇଛନ୍ତି ଅସୁର ନାରୀମାନେ।

ସୀତାଙ୍କୁ ସ୍ୱପ୍ନ ବୃତ୍ତାନ୍ତ କହିଛନ୍ତି ତ୍ରିଜଟା। ପଞ୍ଜୁରୀ ଭିତରେ ସାରି ଶୁଣିଛି ସେ ସବୁ, ଅସୁରୀ ପକ୍ଷ ନେଇ ଭର୍ସନା କରିଛି ତ୍ରିଜଟାଙ୍କୁ। ଅସହାୟ ବୈଦେହୀ ଉତ୍ତର।

ଶ୍ରୁତଲି ଧାରାବାହିକ ରାମଲୀଳାର 53ତମ ଭାଗ ପରିବେଷଣ କଲେ ଶ୍ରୀ ରାମଲୀଳା ନାଟ୍ୟ ସଂଘ ତୋଶ୍ରାର କଳାକାରମାନେ। ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୀତ ଗଜଲ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଆଶା ଭୋସଲେ ଏବଂ ଗୁଲାମ ଅଲ୍ଲୀ।

ଶୁଣୁଥିଲେ ଗୀତ ଗଜଲ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଥିଲେ ଆଶା ଭୋସଲେ ଏବଂ ଗୁଲାମ ଅଲି। ସମୟ ବର୍ତ୍ତମାନ ରାତି 11 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି ସମୟ ପରେ

0: AI also to DART so that MSMEs are not left behind in this new technology.
1: Bharat Kheda ji, thank you so much for being with us. We have unfortunately run out of time, but the discussion can be endless. That is the scope of the micro, small, and medium enterprises. Thank you so much for being with us.
0: Thank you.
2: In the special series, 12 Years of the Modi Government, you were listening to an exclusive interview with Bharat Kheda, Secretary, Ministry of Micro, Small and Medium Enterprises, on major reforms and initiatives for the growth and empowerment of MSMEs. Interviewer was Arjun J. Chaudhary. This program was produced and presented by the New Services Division of Akashvani.
3: विशेष श्रृंखला मोदी सरकार के 12 साल के अंतर्गत अभी आप सुन रहे थे सूक्ष्म लघु और मध्यम उद्यम मंत्रालय के सचिव भरत खेड़ा के साथ विशेष साक्षात्कार कर रहे थे अर्जुन जे चौधरी। ये कार्यक्रम आकाशवाणी के समाचार सेवा प्रभाग द्वारा प्रस्तुत किया गया। इसे आप हमारे मोबाइल ऐप न्यूज ऑन AIR और यूट्यूब चैनल न्यूज ऑन AIR ऑफिशियल पर भी सुन सकते हैं।
4: ଏତେବେଳେ ଯାଇ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରର କାର୍ଯ୍ୟକ୍ରମ। ଏଥର କହି ରଖୁଛୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:05ରେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା, 6:30ରେ ଆଜିର ଭାବନା, ଶ୍ରୀମଦ୍ ଭାଗବତର 472ତମ ଭାଗ ସକାଳ 6:35ରେ, ଓଡ଼ିଆ ଭକ୍ତିଗୀତ ପ୍ରଚାର କରିବୁ ସକାଳ 7:25ରେ, ଚାଷ ହାଲ ସମୟ 7:35, ଶ୍ରୀରାମଚରିତ ମାନସର 306ତମ ଭାଗ ସକାଳ 7:40ରେ, 7:50ରେ ଏନ୍ତା ଏନ୍ତା କଥା ଓଡ଼ିଆ ଦେଶଭକ୍ତି ଗୀତଟିଏ ଶୁଣିବେ ସକାଳ 7:55ରେ, 8:30ରେ ହିନ୍ଦୀ କଥାଚିତ୍ରର ଗୀତ ଓଡ଼ିଆ କଥାଚିତ୍ରର ଗୀତ 8:45ରେ, ସକାଳ 9:00ରେ ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। ଆକାଶବାଣୀ ବଲାଙ୍ଗୀର ସମୟ ବର୍ତ୍ତମାନ ରାତି 11:45:58। ଏଇଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ ପ୍ରସାରଣ। ଆସନ୍ତାକାଲି ସକାଳ 5:53ରେ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ନୂତନ ପ୍ରସାରଣ। ସେତେବେଳେ ଯାଇ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।